ଆକାଶବାଣୀ ବ୍ରହ୍ମପୁର, ଆଜି ରବିବାର 1948 ଶତାବ୍ଦ, ଶ୍ରାବଣ ମାସର ଅଷ୍ଟଦଶତମ ଦିବସ, ଇଂରାଜୀ 2026 ମସିହା ଅଗଷ୍ଟ ମାସ 9 ତାରିଖ। ସମୟ ବର୍ତ୍ତମାନ ଷ୍ଟୁଡ଼ିଓ ଘଡ଼ିରେ ସକାଳ 5:58 ସକାଳ 5:58। କାର୍ଯ୍ୟକ୍ରମ ଶୁଣୁଥିବା ସମସ୍ତ ଶ୍ରୋତାବନ୍ଧୁଙ୍କୁ ସାଦର ଅଭିନନ୍ଦନ ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନର ପ୍ରାତଃ ପ୍ରସାରଣ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଏଫ୍ଏମ୍ ବ୍ୟାଣ୍ଡର 106.6 ମେଗାହର୍ଟ୍ଜ ଯୋଗେ। ଶ୍ରୋତାବନ୍ଧୁ, ଆମ କାର୍ଯ୍ୟକ୍ରମ ଏକା ସମୟରେ ପ୍ରସାର ଭାରତୀର ମୋବାଇଲ୍ ଆପ୍ ଜରିଆରେ ନ୍ୟୁଜ୍ ଅନ୍ AIR ମାଧ୍ୟମରେ ମଧ୍ୟ ପ୍ରସାରିତ ହେଉଛି।

ରୁଦ୍ରନାରାୟଣ ମହାନ୍ତିଙ୍କ ରଚନାରୁ ନେଇଛୁ ପରବର୍ତ୍ତୀ ଭକ୍ତି ଅଞ୍ଜଳିଟି। କଠଦାନ କରିଛନ୍ତି ଚକ୍ରଧର ଦାସ।

ନାରାୟଣ ପ୍ରସାଦ ସିଂଙ୍କ ରଚନାରୁ ପରବର୍ତ୍ତୀ ଭକ୍ତି ଅଞ୍ଜଳିଟି ସମର୍ପଣ କରୁଛୁ ତୃପ୍ତିଦାସଙ୍କ କଣ୍ଠରୁ।

ଶ୍ରୋତା ବନ୍ଧୁ, ଶେଷ ହେଲା ଭକ୍ତିଗୀତର କାର୍ଯ୍ୟକ୍ରମ ସଙ୍ଗୀତାଞ୍ଜଳି। ଆଜିର ଭକ୍ତିଗୀତଗୁଡ଼ିକରେ କଣ୍ଠଦାନ କରିଥିଲେ ତୃପ୍ତି ଦାସ, ରୁଦ୍ରନାରାୟଣ ମହାନ୍ତି, ରମେଶ କୁମାର ରଥ, ନାରାୟଣ ପ୍ରସାଦ, ନନ୍ଦିତା ମହାପାତ୍ର, ଏବଂ ଗୀତଗୁଡ଼ିକୁ ରଚନା କରିଥିଲେ ରଘୁନାଥ ରାଉତ, ଚକ୍ରଧର ଦାସ, ନାରାୟଣ ପ୍ରସାଦ ସିଂ, ରମେଶ କୁମାର ରଥ ଏବଂ ନାରାୟଣ ପ୍ରସାଦ ଜେନା। ଶ୍ରୋତା ବନ୍ଧୁ, ସମୟ ବର୍ତ୍ତମାନ ଷ୍ଟୁଡ଼ିଓ ଘଡ଼ିରେ 6:35 ହେବାକୁ ଯାଉଛି। ଶୁଣନ୍ତୁ ପରବର୍ତ୍ତୀ କାର୍ଯ୍ୟକ୍ରମ। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀର କଟକ କେନ୍ଦ୍ରରୁ। ଆପଣମାନେ ଶୁଣିପାରିବେ ଅନୁଚିନ୍ତା, ଶ୍ରୀମଦ୍ ଭାଗବତ, ପରେ ପରେ ଶୁଣିବେ କୃଷି ସୂଚନା ଏବଂ ସଂସ୍କୃତିରେ ସମ୍ବାଦ। ତାହେଲେ ଶ୍ରୋତା ବନ୍ଧୁ, କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

ଆପଣଙ୍କୁ ପ୍ରଣାମ ଶ୍ରୋତା ବନ୍ଧୁ। ଶ୍ରୀମଦ୍ ଭଗବତ ଗୀତାରେ ଭଗବାନ ଶ୍ରୀକୃଷ୍ଣ କହିଲେ ଯେ ଦୁଃଖରେ ଉଦ୍ବିଗ୍ନ ହେବ ନାହିଁ କି ସୁଖରେ ଅତିଗୁଡ଼େ ଆନନ୍ଦ ହୋଇଯିବ ନାହିଁ। ଶ୍ରୀକୃଷ୍ଣ ଏପରି କହିଲେ କାରଣ ଜୀବନରେ ଦୁଃଖ ସୁଖ ଗୋଟିଏ ଗୋଟିଏ ଅବସ୍ଥା ଏବଂ ଏହାର ଘନ ଘନ ପରିବର୍ତ୍ତନ ଘଟୁଥାଏ। ଏବେ ସୁଖ ହୋଇଛି ବୋଲି ହସୁଥିବ, ପରିସ୍ଥିତିଟା ବଦଳିଯିବ, ସେ ସୁଖଟା ହଠାତ୍ ଦୁଃଖରେ ପରିଣତ ହୋଇଯିବ। ଭୋ ଭୋ ହୋଇ ରଡ଼ି ଡକା ପକାଇବ, ଶୀତଦିନ ହୋଇଛି, ହେମାଳିଆ ଲାଗୁଛି, ଖୁବ୍ ଆରାମ ଲାଗୁଛି ବାହାରେ ବୁଲିବାକୁ, ଏ ଶୀତ କୁଆଡ଼େ ଚାଲିଯିବ ଯେ ମାଡ଼ି ଆସିବ ଖରା, ଦେହ ମୁଣ୍ଡ ଜାଳି ପକାଇବ। ଶୀତରେ ଦେହ ଥରିଗଲା ବେଳେ ଖରା ଲୋଡ଼ା, ଖରାରେ ଦେହ ଜଳିଗଲା ବେଳେ ଶୀତ ଲୋଡ଼ା। ସ୍ୱଭାବକବି ଗଙ୍ଗାଧର କହିଲେ, ଖରାବେଳେ ଶୀତ ବର୍ଷା ବାଞ୍ଛା କରୁ, ଆସି ସେ ବର୍ଷା ଶୀତ, ଯେମନ୍ତ ପ୍ରତାପ ଦେଖାଇଲା ତହିଁ ଖରା ହିଁ ହେଲା ବାଞ୍ଛିତ। ଦୁଃଖ ସୁଖ ଗୋଟେ ମୁଦ୍ରାର ଦୁଇ ପାଖ, ଏପଟେ ପଡ଼ିଛି ମୁଣ୍ଡ ଦିଶୁଛି, କିଛି ସମୟ ପରେ ଥୋଇଲା ବେଳକୁ ଗଣ୍ଡିପଟଟା ଦିଶିବ। ମୁଣ୍ଡପଟଟା ସୁଖ ହେଲେ ଗଣ୍ଡିପଟଟା ଦୁଃଖ, ସବୁବେଳେ ଗଣ୍ଡିପଟଟା ଦିଶିବ ବୋଲି ଟଙ୍କାଟାକୁ ତ ଆଉ ଥୋଇପାରିବା ନାହିଁ, ବ୍ୟବହାର ହିଁ କରିବାକୁ ପଡ଼ିବ, ଏବଂ ବ୍ୟବହାର କରି ପୁଣି ଥୋଇଦେଲା ବେଳକୁ ଗଣ୍ଡିପଟଟା ଦିଶୁଥିବ। ନାତିର ବାହାଘର ପାଇଁ ଆୟୋଜନ ଚାଲିଥିବ, ଜେଜେବାପା ଗାଧୁଆ ଘରେ ପଡ଼ିଯିବେ, ପାଟି ପଡ଼ିଯିବ, ଗୋଡ଼ ହାତ ଚଳିବ ନାହିଁ, କ'ଣ କରାଯିବ ଏ ପରିସ୍ଥିତିରେ? ଦଳେ ବାହାଘର ଛାମୁଣ୍ଡିଆ ତିଆରିରେ ଲାଗିବେ, ଆଉ ଦଳେ ଜେଜେଙ୍କୁ ଡାକ୍ତରଖାନା ନେଇଯିବେ, ତାଙ୍କର ଚିକିତ୍ସାରେ ଲାଗିବେ। ଜୀବନରେ କେତେବେଳେ ଯେ କ'ଣ ଆସିବ ତାହା ଆମକୁ ଜଣାନାହିଁ, ତେଣୁ ସୁଖ ବେଳେ ଦୁଃଖକୁ ଗ୍ରହଣ କରିବାର ଏବଂ ଦୁଃଖ ବେଳେ ସୁଖକୁ ଗ୍ରହଣ କରିବାର ମାନସିକତା ଆମର ରହିବାକୁ ହେବ। ଆମେ ଏମିତି ଏତେ ଉପରେ ଉଡ଼ିବା ନାହିଁ ଯେ ଦୁଃଖଟା ଆମକୁ ସେ ଉପରୁ ଭିଡ଼ି ଆଣି ତଳେ କଚାଡ଼ିଦେବ, ଆମର ହାଡ଼ଗୋଡ଼ ଭାଙ୍ଗିଯିବ। ଦୁଃଖ ବେଳେ ଏମିତି ବି ଅଧୀର ହୋଇପଡ଼ିବା ନାହିଁ ଯେ ସେଇଠି ଆମ ଜୀବନର ସବୁ ଆନନ୍ଦ ଚାଲିଗଲା, ତଥାପି କିଛି ଆନନ୍ଦ ଅଛି, ସିଏ ଆସିବ, ସେଥିରେ ଆମକୁ ସାମିଲ ବି ହେବାକୁ ପଡ଼ିବ। ସବୁ କଥାକୁ ମୁହଁ ପୋତି ବସିଲେ ଜୀବନଟା କେମିତି ବଞ୍ଚିବା? ତ ଏଇଥିପାଇଁ ଏକ ପ୍ରକାର ସମଦୃଷ୍ଟି ରଖିବାକୁ ହେବ ଦୁଃଖ ଏବଂ ସୁଖ ପ୍ରତି। ଗୀତାରେ ଶ୍ରୀକୃଷ୍ଣ ଏଇ କଥାଟା ହିଁ କହିଲେ। ବୁଦ୍ଧଦେବ ତ ଗୋଟିଏ ପଦରେ ଠୋ କରି କଥାଟାକୁ ଛିଣ୍ଡେଇ ଦେଇ କହିଲେ, ଜୀବନ ଦୁଃଖପୂର୍ଣ୍ଣ। ଆମର ସାଧୁ ମହାତ୍ମାମାନେ ମଧ୍ୟ ମା' ପେଟରେ ରହିବାଠୁ ଚିତା ଜଳିବା ପର୍ଯ୍ୟନ୍ତ ଆଠ ପ୍ରକାର ଦୁଃଖ ଜୀବନକୁ ଘୋଟି ରହିଛି ବୋଲି କହିଲେ। ଗର୍ଭ ଦୁଃଖ, ଜନ୍ମ ଦୁଃଖ, ଆଧି ଦୁଃଖ, ବ୍ୟାଧି ଦୁଃଖ, ସଂଯୋଗ ଦୁଃଖ, ବିୟୋଗ ଦୁଃଖ, ଜରା ଦୁଃଖ ଏବଂ ମୃତ୍ୟୁ ଦୁଃଖ। ସାରା ଜୀବନଟା ଏ ଦୁଃଖରେ ପଳେଇଲା, କେଉଁ ଅବସ୍ଥା ବି ଦୁଃଖ ନଥାଏ ନାହିଁ। ଆଠଗଡ଼ର କବି ବିନାୟକ ମିଶ୍ର ଲେଖିଲେ, ସୁଖ ଦୁଃଖ ଦୁଇ ସହୋଦର ଭାଇ, ଏକା ମା' ପେଟରୁ ଜନ୍ମ ହୋଇଛନ୍ତି ସୁଖ ଦୁଃଖ, ସାଙ୍ଗସାଥି ହେଇ ସେମାନେ ଚାଲିବେ ଆମ ଜୀବନରେ। ସୁଖ ବି ସତ୍ୟ ନୁହେଁ କି ଦୁଃଖ ବି ସତ୍ୟ ନୁହେଁ, ଯାହା ଏକାନ୍ତ ସତ୍ୟ ତାହା ହେଉଛି ବଞ୍ଚିବା, ଜୀବନକୁ ବଞ୍ଚିବା। ତଥାପି ସୁଖକୁ ଲୋଡ଼ୁଥିବା ମଣିଷକୁ ଲକ୍ଷ୍ୟ କରି କବିବର ରାଧାନାଥ ଲେଖିଥିଲେ, ସୁଖ ବୋଲି ଯାହା ଜନନେତ୍ରୀ ଦିଶେ, ହାତେ ଆସେ ହାତୁ ପଡ଼ିବା ପାଇଁ ସେ, ବସ୍ତୁ ନୁହେଁ ସେ ଅଟଇଟି ଧୂମ, ଅନ୍ୟ ନାମ ତାର ଆକାଶ କୁସୁମ। ଅର୍ଥ ହେଲା, ଯାହାକୁ ଆମେ ସୁଖ ବୋଲି ଭାବି ହାତରେ ଧରିବାକୁ ବସିଥାଉ, ସେ ଆସେ ହାତରେ ଧରୁ ଧରୁ ହାତରୁ ପଡ଼ି ଚୁନା ହୋଇଯାଏ, ସେ ଧୂଆଁ ଭଳି, ତାକୁ ଧରିବାକୁ ଚାହିଁଲେ ସେ ଧରାଦେବ କୁଆଡ଼େ? ଏସବୁ କଥାର ତାତ୍ପର୍ଯ୍ୟ ହେଲା, ସୁଖ ଖୁବ୍ ଅଳିକ, କ୍ଷଣସ୍ଥାୟୀ, ତେଣୁ ସୁଖ ପଛରେ ନ ଗୋଡ଼େଇବା ପାଇଁ ଶାସ୍ତ୍ରମାନେ ଉପଦେଶ ଦେଇଛନ୍ତି। ସୁଖ ଦୁଃଖ ସହୋଦର ଭାଇ ହୋଇଥିବାରୁ ପାଖାପାଖି ରହିବେ, ଇଏ ଯିବ ସିଏ ଆସିବ, ଜୀବନଟା ଏମିତି ହେଇ ଚାଲିବ। ମୋଟାମୋଟି କଥା ହେଲା, ସୁଖ ଦୁଃଖ ବୋଲି କିଛି ନାହିଁ, ଇଏ ଦୁଇଟା ଯାକ ଜୀବନରେ ଗୋଟିଏ ଗୋଟିଏ ଅବସ୍ଥା। ଆମ ଜୀବନରେ ଶିଶୁ କିଶୋର ଯୁବକ ପ୍ରୌଢ଼ ବୃଦ୍ଧ ଅବସ୍ଥା ଭଳି ଦୁଃଖ ସୁଖ ମଧ୍ୟ ଗୋଟିଏ ଗୋଟିଏ ଅବସ୍ଥା, ଆମେ ଚାହିଁଲେ ନ ଚାହିଁଲେ ଏସବୁ ଆସିବେ, କାରଣ ଏଗୁଡ଼ିକ ବାଟ ଦେଇ ହିଁ ଜୀବନ ଆଗକୁ ଯିବ। ସେମିତି ସୁଖ ଦୁଃଖ ମଧ୍ୟ ଗୋଟିଏ ଗୋଟିଏ ଅବସ୍ଥା, ଆମେ ସେମାନଙ୍କୁ ସେମିତି ନାଁ କେବଳ ଦେଇଛୁ। ମଳୟ ପବନ ବହିଲେ ଆମକୁ ଭଲ ଲାଗିବ, ଗଛରେ ଫୁଲ ଫୁଟିବ, କିନ୍ତୁ ମଳୟ ପବନ କ'ଣ ଜାଣେ ଯେ ସିଏ ଏଇଥିପାଇଁ ଆସୁଛି, ସେ ତାର ଆସିବା କଥା ଆସୁଛି। ସେମିତି ବାତ୍ୟା ଆସିଲା, ଗଛ ଭାଙ୍ଗିବ, ଘର ଭାଙ୍ଗିବ, ବାତ୍ୟା କ'ଣ ଏସବୁ ଭାଙ୍ଗିବାକୁ ଆସେ? ସିଏ ତାର ଆସେ, ତା ଆଗରେ ଯିଏ ପଡ଼ିଲା ସିଏ ଭାଙ୍ଗେ। ମଳୟ ପବନ ବହିବା, ବାତ୍ୟା ହେବା, ଏଗୁଡ଼ିକ ପ୍ରକୃତିର ଗୋଟିଏ ଗୋଟିଏ ଅବସ୍ଥା,

ଶୁଣୁଥିଲେ ଅନୁଚିନ୍ତା, ନିବେଦନ କରିଥିଲେ ଶାନ୍ତନୁ କୁମାର ରଥ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 121ତମ ଭାଗ। ପ୍ରଯୋଜନା ସୁହାସ ମହାନ୍ତି।

ଦେବତା ଏବଂ ଅସୁରମାନଙ୍କ ଦ୍ୱାରା ସାଗର ମନ୍ଥନ ସମୟରେ ବାସୁକୀ ସହସ୍ର ବଦନରେ ନିଶ୍ୱାସ ଛାଡ଼ିବାରୁ ସମସ୍ତେ ରୁଦ୍ଧଶ୍ୱାସ ହୋଇପଡ଼ିଲେ। ବାସୁକୀର ଗରଳ ସାଗର ଜଳରେ ବ୍ୟାପିଗଲା। କଷ୍ଟ ସହି ନପାରି ସମସ୍ତେ ରୁଦ୍ରଙ୍କର ଶରଣାଗତ ହେଲେ। ବିଷତ୍ରାସରୁ ରକ୍ଷା ପାଇବା ପାଇଁ ମୁନିଗଣ ଶିବଙ୍କୁ ପ୍ରାର୍ଥନା କଲେ। ବିଷର ପ୍ରଭାବ ଲକ୍ଷ୍ୟ କରି ଅମ୍ବିକାଙ୍କ ଅନୁରୋଧରେ ରୁଦ୍ର କ୍ଷୀରସାଗର ତଟରେ ବିଜେ କଲେ ଏବଂ କର ଅଞ୍ଜଳିରେ ଏକାଥରକେ ସମସ୍ତ ବିଷ ପାନ କରି ଜଗତ ଉଦ୍ଧାର କଲେ। ସେହି ବିଷର ପ୍ରଭାବରେ ରୁଦ୍ର ହେଲେ ନୀଳକଣ୍ଠ।

0: ଶୁଣୁଥିଲେ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 121ତମ ଭାଗ। ଏହି ଭାଗରେ କଣ୍ଠଦାନ କରିଥିଲେ ମନ୍ମଥ ମିଶ୍ର, ଶରତ ନାୟକ, ସାଗରିକା ମହାନ୍ତି ଏବଂ ପ୍ରୀତିନନ୍ଦ ରାଉତରାୟ। ବେତାର ସମ୍ପାଦନା କରିଥିଲେ ଡକ୍ଟର ବୈଷ୍ଣବଚରଣ ସାମଲ। ସଙ୍ଗୀତ ପରିଚାଳନା ଶାନ୍ତନୁ ମହାପାତ୍ର। ବର୍ଣ୍ଣନାରେ ଥିଲେ ବସନ୍ତ ମହାନ୍ତି ଏବଂ ପ୍ରଯୋଜନା କରିଥିଲେ ସୁହାସ ମହାନ୍ତି। ଆକାଶବାଣୀ କଟକ। ଶୁଣନ୍ତୁ କୃଷି ସୂଚନା।
1: ପ୍ରିୟ ଚାଷୀ ଭାଇ ଓ ଭଉଣୀମାନେ, ବର୍ତ୍ତମାନ ପାଇଁ ସିଞ୍ଚନ କାର୍ଯ୍ୟ କରିବା ସମୟରେ ସତର୍କତା ଅବଲମ୍ବନ କରନ୍ତୁ। ବର୍ଷା ସମୟରେ ସାର ଓ କୀଟନାଶକ ପ୍ରୟୋଗ କରନ୍ତୁ ନାହିଁ। ଧାନ ନର୍ସରୀ, ନଳିତା କ୍ଷେତରୁ ଓ ପନିପରିବା ବଗିଚାରୁ ଅତିରିକ୍ତ ଜଳ ନିଷ୍କାସନ କରିବାର ବ୍ୟବସ୍ଥା କରନ୍ତୁ। ବିହନ, ସାର ଓ କୃଷି ରସାୟନକୁ ଶୁଖିଲା ଏବଂ ଉଚ୍ଚ ସ୍ଥାନରେ ସଂରକ୍ଷଣ କରନ୍ତୁ। ବର୍ଷା ଯୋଗୁଁ ଜମିରେ ଅଧିକ ପାଣି ରହିଥିଲେ କିଛି ସମୟ ପାଇଁ ରୋପଣ, ବିହନ ବୁଣା ଓ ସାର ପ୍ରୟୋଗ କରନ୍ତୁ ନାହିଁ। ବର୍ଷା ପାଇଁ ପାଣି ଜମି ରହିବା ଯୋଗୁଁ ଫସଲ ନଷ୍ଟ ହେବାର ସମ୍ଭାବନା ଅଛି ଏବଂ ତଳିଆ ଜମିରେ ଜଳମଗ୍ନ ପରିସ୍ଥିତି ହୋଇପାରେ। ନାଳ ସଫା କରି ଅତିରିକ୍ତ ଜଳ ନିଷ୍କାସନର ବ୍ୟବସ୍ଥା କରନ୍ତୁ। ଲଗାତାର ବର୍ଷା ପରେ କବକଜନିତ ରୋଗ ନିୟମିତ ନିରୀକ୍ଷଣ କରନ୍ତୁ। ଜମିର ହିଡ଼କୁ ମଜବୁତ କରନ୍ତୁ ଏବଂ ଭାଙ୍ଗିଯାଇଥିବା ସ୍ଥାନ ମରାମତି କରନ୍ତୁ। କ୍ଷତିଗ୍ରସ୍ତ ଜମିକୁ ବର୍ଷା କମିଯିବା ପରେ 2-3 ଦିନ ପରେ ପୁନଃ ରୋପଣ କରନ୍ତୁ। ଧାନ ତଳିର ଉପଲବ୍ଧତା ସୁନିଶ୍ଚିତ କରନ୍ତୁ। ସାମୂହିକ ନର୍ସରୀ ପ୍ରତିଷ୍ଠା କରନ୍ତୁ। କପା ଚାଷରେ କୁଡ଼ାଖସା କରି ହୁଡ଼ା ଟେକି ଦିଅନ୍ତୁ। ଫସଲ 90 ଦିନ ପରେ କିମ୍ବା 3 ଫୁଟ ଉଚ୍ଚ ହୋଇଯାଇଥିଲେ ଅଗ ଛିଣ୍ଡାଇ ଦିଅନ୍ତୁ। ଗଛ 45 ଦିନର ହୋଇଯାଇଥିଲେ 4.5 ଲିଟର ପାଣିରେ 1 ମିଲିଲିଟର ହିସାବରେ ପ୍ଲାନୋଫିକ୍ ସିଞ୍ଚନ କରନ୍ତୁ। 15 ଦିନ ପରେ ପୁନର୍ବାର ପ୍ରତି 4.5 ଲିଟର ପାଣିରେ 1 ମିଲିଲିଟର ପ୍ଲାନୋଫିକ୍ସ ମିଶାଇ ସ୍ପ୍ରେ କରନ୍ତୁ। ପତ୍ରଡିଆଁ ପୋକ ଅର୍ଭକ ଦେଖାଗଲେ ପ୍ରତି ଲିଟର ପାଣିରେ 2 ମିଲିଲିଟର ଡାଇମେଥୋଏଟ୍ କିମ୍ବା 3 ଲିଟର ପାଣିରେ 1 ମିଲିଲିଟର ଇମିଡାକ୍ଲୋପିଡ୍ କିମ୍ବା 1 ଗ୍ରାମ ଥାୟୋମେଥୋକ୍ସାମ୍ ମିଶାଇ ସକାଳବେଳା ଶୁଖିଲା ପାଗ ଦେଖି ସିଞ୍ଚନ କରନ୍ତୁ। ଏହାଛଡ଼ା ଅଠାଳିଆ ଯନ୍ତାର ବ୍ୟବହାର କରିପାରିବେ। ଉଚ୍ଚା ନିଗିଡ଼ା ଜମିରେ ସରଳ କିସମ କୋବି ଲଗାନ୍ତୁ। ଲଙ୍କାମାରିଚ ଓ ବାଇଗଣ ଫସଲରୁ ଘାସ ବାଛି ହୁଡ଼ା ଦିଅନ୍ତୁ। ଜହ୍ନି, କଖାରୁ, କଲରା, ଛଚିନ୍ଦ୍ରା, କାକୁଡ଼ି, ଭେଣ୍ଡି, ବରଗୁଡ଼ି ଇତ୍ୟାଦି ଫସଲକୁ କୋଡ଼ାଖୋସା କରି ସାର ଦିଅନ୍ତୁ। ପୋକ ଦମନ ପାଇଁ ଜୈବ କୀଟନାଶକ ଏବଂ ନିମ୍ବଜାତୀୟ କୀଟନାଶକ ଅନୁମୋଦନ ହାରରେ ପ୍ରୟୋଗ କରନ୍ତୁ। ପତ୍ରଦାଗ ଓ ପତ୍ରପୋଡ଼ା ରୋଗ ପାଇଁ ମାଙ୍କଜେବ 3 ଗ୍ରାମ 1 ଲିଟର ପାଣିରେ ଓ କାର୍ବେଣ୍ଡାଜିମ୍ 1 ଗ୍ରାମ 1 ଲିଟର ପାଣିରେ ମିଶାଇ ଅଦଳ ବଦଳ କରି 2-3 ଥର ସିଞ୍ଚନ କରନ୍ତୁ। ଝାଉଁଳା ରୋଗ ଲାଗିଲେ ପ୍ଲାଣ୍ଟୋମାଇସିନ୍ 1 ମିଲିଲିଟରକୁ 1 ଲିଟର ପାଣି ସହ କିମ୍ବା କପର ଅକ୍ସିକ୍ଲୋରାଇଡ୍ 2 ଗ୍ରାମକୁ 1 ଲିଟର ପାଣିରେ ମିଶାଇ ମୂଳ ମାଟିକୁ ଭିଜାଇ ଦିଅନ୍ତୁ। ଚିନାବାଦାମରେ ଟିକା ରୋଗ ପାଇଁ ମାଙ୍କଜେବ 3 ଗ୍ରାମ ପ୍ରତି 1 ଲିଟର ପାଣିରେ ମିଶାଇ କିମ୍ବା କ୍ଲୋରା ତ୍ରାଣେଲିପ୍ରୋଲ 2 ଗ୍ରାମ ପ୍ରତି 1 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ମୂଳ ସଢ଼ା ରୋଗ ଲାଗିଲେ ମେଟାଲାକ୍ସିଲ୍ ସହ ମାଙ୍କଜେବ 2 ଗ୍ରାମ ପ୍ରତି 1 ଲିଟର ପାଣିରେ ମିଶାଇ ଚିନାବାଦାମ ଫସଲରେ ସିଞ୍ଚନ କରନ୍ତୁ। ବର୍ଷା କମ୍ ଥିବା ଅଞ୍ଚଳରେ ଉଇ ଲାଗିଥିଲେ ଏହାର ଦମନ ପାଇଁ ପ୍ରତି ଲିଟର ପାଣିରେ 5 ମିଲିଲିଟର ହିସାବରେ କ୍ଲୋରୋପାଇରିଫସ୍ 20 EC ମିଶାଇ ଗଛ ମୂଳରେ ସିଞ୍ଚନ କରନ୍ତୁ, ଯେପରିକି ମାଟି ଭଲ ଭାବରେ ଭିଜିପାରିବ। ବର୍ତ୍ତମାନ ବର୍ଷା ଦିନ, ତେଣୁ ଚିନାବାଦାମ ଚାଷ କରିଥିବା ଜମିରୁ ପାଣି କାଟି ଦିଅନ୍ତୁ। ଏଠାରେ ପାଣି ଜମି ରହିଲେ ଚେର ଯବକ୍ଷାରଜାନ ପାଏ ନାହିଁ, ଚେରର ଭାତୁଡ଼ିଗୁଡ଼ିକ ନଷ୍ଟ ହୋଇଯାଏ, ଭଲ ବାଦାମ ଧରେ ନାହିଁ, ତେଣୁ ଜମିରୁ ଜଳ ନିଷ୍କାସନ ନିତ୍ୟାନ୍ତ ଆବଶ୍ୟକ ଅଟେ। ଅମୃତଭଣ୍ଡା, ପିଜୁଳି, ପଣସ, ଆମ୍ବ, ନଡ଼ିଆ, ସପେଟା, ଲିଚୁ, କାଜୁ ଇତ୍ୟାଦି ଲାଗିଥିବା ଗଛର ଯତ୍ନ ନିଅନ୍ତୁ। ଗଛ ମୂଳରେ ପାଣି ଜମିବାକୁ ଦିଅନ୍ତୁ ନାହିଁ।
0: ଶୁଣୁଥିଲେ କୃଷି ସୂଚନା। ଏଥର ଶୁଣନ୍ତୁ ଚାଷୀ ଭାଇ ଭଉଣୀମାନଙ୍କ ପାଇଁ ମିଳିଥିବା ପାଣିପାଗର ସୂଚନା। ଚାଷୀ ଭାଇ ଭଉଣୀମାନଙ୍କ ପାଇଁ ମିଳିଥିବା ପାଣିପାଗର ସୂଚନା ଅନୁଯାୟୀ ଆସନ୍ତା 36 ଘଣ୍ଟା ମଧ୍ୟରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ଏବଂ ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଶୁଣିଲେ ଚାଷୀ ଭାଇ ଭଉଣୀମାନଙ୍କ ପାଇଁ ମିଳିଥିବା ପାଣିପାଗର ସୂଚନା। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଟ୍ଜ ଯୋଗେ। ଏହି ପ୍ରସାରଣ DTH ଏବଂ ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ମଧ୍ୟ ପ୍ରଚାରିତ। ସମୟ ସକାଳ 6:55

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ

0: ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ
2: ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ଆଦିତ୍ୟ ନାରାୟଣ ଦାସ। ସ୍ୱାଧୀନତା ଦିବସ ପାଳନ ଅବସରରେ ଦେଶବ୍ୟାପୀ ଆଜିଠାରୁ 17 ତାରିଖ ପର୍ଯ୍ୟନ୍ତ ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଦେଶପ୍ରେମ, ଜାତୀୟ ଏକତା, ସାଂସ୍କୃତିକ ଐତିହ୍ୟକୁ ପାଳନ କରିବା ସହ ଜାତୀୟ ପତାକା ଉତ୍ତୋଳନରେ ନାଗରିକମାନଙ୍କୁ ଉତ୍ସାହିତ କରିବା ଏହି ଅଭିଯାନର ମୂଳ ଉଦ୍ଦେଶ୍ୟ। ଭୁବନେଶ୍ୱରଠାରୁ ଆରମ୍ଭ କରି ବ୍ଲକ ଓ ପଞ୍ଚାୟତ ସ୍ତରରେ ଏହି କାର୍ଯ୍ୟକ୍ରମକୁ ସଫଳତାର ସହ ଆୟୋଜନ କରିବା ପାଇଁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ପ୍ରତ୍ୟେକ ଜିଲ୍ଲାକୁ 10 ଲକ୍ଷ ଟଙ୍କା ଆର୍ଥିକ ଅନୁଦାନ ପ୍ରଦାନ କରାଯାଇଛି। କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ଆଜି ଭୁବନେଶ୍ୱରର ହାତିଆଶୁଣି ପଡ଼ିଆଠାରୁ ଲୁମ୍ବିନୀ ବିହାର ରୋଡ୍ ପର୍ଯ୍ୟନ୍ତ ରାଜ୍ୟସ୍ତରୀୟ ତ୍ରିରଙ୍ଗା ରାଲିର ଆୟୋଜନ କରାଯାଇଛି। ରାଜ୍ୟରେ ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଦ୍ୱାରା 60 ଲକ୍ଷ ଜାତୀୟ ପତାକା ପ୍ରସ୍ତୁତ କରାଯାଇ ସମସ୍ତ ଜିଲ୍ଲାକୁ ବଣ୍ଟନ କରାଯିବ। ଆଜିଠାରୁ 17 ତାରିଖ ପର୍ଯ୍ୟନ୍ତ ଜନସାଧାରଣ ତ୍ରିରଙ୍ଗା ସହ ନିଜର ସେଲ୍ଫି ଉଠାଇ ହରଘର ତ୍ରିରଙ୍ଗା .com ଅପଲୋଡ୍ କରିପାରିବେ। ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ନୂଆଦିଲ୍ଲୀରେ ଅନୁଷ୍ଠିତ ବିଭିନ୍ନ କାର୍ଯ୍ୟକ୍ରମରେ ଓଡ଼ିଶାକୁ 66,392 କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବ ଆସିଛି। ଏହାଦ୍ୱାରା 54,135 ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି। ଏହି ଅବସରରେ ମୋଟ 38 ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ନୂଆଦିଲ୍ଲୀରେ ଓଡ଼ିଶା ଫୁଡ୍କୋର୍ଟ 2026 ଆୟୋଜିତ ହେବା ସହ ମୁଖ୍ୟମନ୍ତ୍ରୀ ଉଦ୍ୟୋଗୀମାନଙ୍କ ସହ ଆଲୋଚନା କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ଉଦ୍ୟୋଗ ପରିଦର୍ଶନ କରିଥିଲେ। ଭୁବନେଶ୍ୱରସ୍ଥିତ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନଠାରେ ଜାତୀୟ ସମ୍ମିଳନୀ ଏବଂ ଯକ୍ଷ୍ମା ସଂକ୍ରାନ୍ତୀୟ ନୀତି ନିର୍ଦ୍ଧାରଣ ଆଲୋଚନା ହୋଇଯାଇଛି। ଉଦ୍ଯାପନୀ ଦିବସରେ ବିଧାନସଭାର ବାଚସ୍ପତି ଶର୍ମା ପାଢ଼ୀ ଯୋଗଦେଇ ଯକ୍ଷ୍ମା ନିରାକରଣ କ୍ଷେତ୍ରରେ ବୈଜ୍ଞାନିକ ପ୍ରମାଣକୁ ପ୍ରଭାବଶାଳୀ ଜନସ୍ୱାର୍ଥ କାର୍ଯ୍ୟାନ୍ୱୟନରେ ପରିଣତ କରିବା ପାଇଁ ସ୍ୱାସ୍ଥ୍ୟ ଅନୁଷ୍ଠାନଗୁଡ଼ିକୁ ଆହ୍ୱାନ ଦେଇଥିଲେ। ସମ୍ବଲପୁର ଗଙ୍ଗାଧର ମେହର ବିଶ୍ୱବିଦ୍ୟାଳୟର ରଙ୍ଗବତୀ ମଞ୍ଚରେ ଆୟୋଜିତ ମାଟିର ମହକ କାର୍ଯ୍ୟକ୍ରମରେ ଯୋଗଦେଇ ସାଂସଦ ଧର୍ମେନ୍ଦ୍ର ପ୍ରଧାନ ପଶ୍ଚିମ ଓଡ଼ିଶାର ପଦ୍ମ ପୁରସ୍କାର ପ୍ରାପ୍ତ ପ୍ରତିଭାମାନଙ୍କୁ ସମ୍ବୋଧିତ କରିଛନ୍ତି। ଶ୍ରୀ ପ୍ରଧାନ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶାସନ କାଳରେ ପଦ୍ମ ସମ୍ମାନ ଏବେ ଲୋକଙ୍କ ପୁରସ୍କାରରେ ପରିଣତ ହୋଇଛି। ସରକାର ଗାଁ ଗହଳିର ଲୋକକଳା, ସାହିତ୍ୟ, କୃଷି, ଶିକ୍ଷା ଓ ସମାଜସେବାରେ ନିଜକୁ ସମର୍ପି ଦେଇଥିବା ପ୍ରକୃତ ସାଧକଙ୍କୁ ସମ୍ମାନିତ କରୁଛନ୍ତି। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ପୁରୀ ଜିଲ୍ଲାସ୍ଥିତ ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟରେ ଓଡ଼ିଆ ସାହିତ୍ୟ ମହୋତ୍ସବ ଓ ରାଷ୍ଟ୍ରୀୟ ଯୁବ ସାହିତ୍ୟିକ ସମ୍ମିଳନୀ ଆୟୋଜିତ ହୋଇଯାଇଛି। କାର୍ଯ୍ୟକ୍ରମରେ ବିଭାଗୀୟ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଯୋଗଦେଇ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ସୁରକ୍ଷା ତଥା ପ୍ରଚାର ଓ ପ୍ରସାର ପାଇଁ ନିରନ୍ତର ପ୍ରୟାସ ଜାରି ରଖିବାକୁ ଯୁବପିଢ଼ିକୁ ଆହ୍ୱାନ ଦେଇଛନ୍ତି। ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ଅବସରରେ ଆଜି ବିଭିନ୍ନ ସ୍ଥାନରେ ଥିବା ତାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଉଛି। ଆଜି ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ସରଳା ଦେବୀଙ୍କ ଜୟନ୍ତୀ ମଧ୍ୟ ପାଳନ କରାଯାଉଛି। ଓଡ଼ିଶା ବିଧାନସଭା ପରିସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସରଳା ଦେବୀଙ୍କ ପ୍ରତିମୂର୍ତ୍ତିକୁ ଲୋକାର୍ପଣ କରିବାର କାର୍ଯ୍ୟସୂଚୀ ରହିଛି। ଦେଶ ପାଇଁ ଅସୀମ ତ୍ୟାଗ ଓ ବଳିଦାନ ଦେଇଥିବା ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ସ୍ମରଣ କରି ଭାରତ ଛାଡ଼ ଆନ୍ଦୋଳନର ସ୍ମୃତି ଉଦ୍ଦେଶ୍ୟରେ ଆଜିର ଦିନକୁ ଦେଶବ୍ୟାପୀ ଅଗଷ୍ଟ କ୍ରାନ୍ତି ଦିବସ ଭାବେ ପାଳନ କରାଯାଉଛି। ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱରେ 1942 ଅଗଷ୍ଟ 8 ତାରିଖରେ ଆରମ୍ଭ ହୋଇଥିବା ଭାରତ ଛାଡ଼ ଆନ୍ଦୋଳନ ଦେଶର ଇତିହାସର ଦିଗ ପରିବର୍ତ୍ତନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା। ଇଂରେଜ ସରକାରଙ୍କ ବିରୁଦ୍ଧରେ ଭାରତ ଛାଡ଼ ଆନ୍ଦୋଳନ ଏକ ସର୍ବଭାରତୀୟ ଆନ୍ଦୋଳନରେ ପରିଣତ ହୋଇ କ୍ରାନ୍ତିର ରୂପ ନେଇଥିଲା। ମୁମ୍ବାଇର ଅଗଷ୍ଟ କ୍ରାନ୍ତି ପଡ଼ିଆରୁ ଆରମ୍ଭ ହୋଇଥିବା ଏହି ଅଭିଯାନକୁ ମନେ ପକାଇ ଅଗଷ୍ଟ 9 ତାରିଖକୁ ଅଗଷ୍ଟ କ୍ରାନ୍ତି ଦିବସ ଭାବେ ପାଳନ କରାଯାଇଥାଏ। ଦକ୍ଷିଣ ପଶ୍ଚିମବଙ୍ଗ ଏବଂ ସଂଲଗ୍ନ ଉତ୍ତର ଓଡ଼ିଶା ଉପରେ ଥିବା ଘୂର୍ଣ୍ଣିବଳୟ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି। ଏହାର ପ୍ରଭାବରେ ରାଜ୍ୟରେ ଆସନ୍ତା 14 ତାରିଖ ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ 17 ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଲଗାଣ ବର୍ଷା ଯୋଗୁଁ ଭଦ୍ରକ ଜିଲ୍ଲା ବୈତରଣୀ ନଦୀ ଆଖୁଆପଦାଠାରେ ଜଳସ୍ତର ବୃଦ୍ଧି ପାଉଛି। ସକାଳ 6 ସୁଦ୍ଧା ଜଳସ୍ତର 18.07 ମିଟର ଥିବାବେଳେ ବିପଦ ସଙ୍କେତ ହେଉଛି 18.33 ମିଟର। ଜିଲ୍ଲାର ସାଳନ୍ଦୀ

0: ରାଜଘାଟଠାରେ ଜଳସ୍ତର ବିପଦ ସଂକେତ ତଳେ ପ୍ରବାହିତ ହେଉଛି। ତାମିଲନାଡୁର କୋଏମ୍ବାଟୁରଠାରେ ଅନୁଷ୍ଠିତ ଷୋଡ଼ଶ ହକି ଇଣ୍ଡିଆ ଜାତୀୟ ଜୁନିୟର ପୁରୁଷ ହକି ଚାମ୍ପିଅନ୍ସିପ୍ ଡିଭିଜନ୍ ଏରେ ଓଡ଼ିଶା ଦଳ ବିଜେତା ହୋଇଛି। ଗତକାଲି ଖେଳାଯାଇଥିବା ଫାଇନାଲ୍ ମ୍ୟାଚ୍ରେ ଓଡ଼ିଶା 2-1 ଗୋଲ୍ରେ ମଧ୍ୟପ୍ରଦେଶକୁ ପରାସ୍ତ କରି ବିଜେତା ହୋଇଛି। ଆଞ୍ଚଳିକ ସମ୍ବାଦର ପ୍ରସାରଣ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆପଣମାନେ ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟ ଆଜି ଏଥିରେ ଶୁଣନ୍ତୁ ଫାଇଲେରିଆ ସମ୍ପର୍କରେ ଆଲୋଚନା କରିଛନ୍ତି ଡାକ୍ତର ବୃନ୍ଦାବନ ବିଶ୍ୱାଳ।
2: ଫାଇଲେରିଆ ରୋଗର ଅନ୍ୟ ନାମ ଲିମ୍ଫାଟିକ୍ ଫାଇଲେରିଆସିସ୍। ଆମ ଦେଶରେ ଏହି ସଂକ୍ରାମକ ରୋଗ ଏକ ଗୁରୁତର ଜନସ୍ୱାସ୍ଥ୍ୟ ସମସ୍ୟା। ଆମ ଦେଶରେ ଦେଖାଯାଉଥିବା ରୋଗର 98% ଉଚେରିଆ ବ୍ରାଙ୍କପ୍ଟି ନାମକ ପରଜୀବୀ ଦ୍ୱାରା ସୃଷ୍ଟି ହୋଇଥାଏ ଓ 2% ବୁର୍ଜିଆ ମ୍ୟାଲେରିଆ ଦ୍ୱାରା ହୋଇଥାଏ। ଫାଇଲେରିଆ ରୋଗ ଭୋଗୁଥିବା ରୋଗୀକୁ କ୍ୟୁଲେକ୍ସ ମଶା ବା କେତେକ ନିର୍ଦ୍ଦିଷ୍ଟ ପ୍ରକାର ଏନଫୋଲିସ୍ ମଶା ରାତିରେ କାମୁଡ଼ି ସୁସ୍ଥ ଲୋକକୁ କାମୁଡ଼ିଲେ ଏହି ରୋଗ ସୁସ୍ଥ ଲୋକ ଦେହରେ ସୃଷ୍ଟି ହୋଇଥାଏ। ରକ୍ତରେ ଫାଇଲେରିଆ ପରଜୀବୀ ଥିଲେ ମଧ୍ୟ ଅନେକ ଲୋକଙ୍କଠାରେ ଏହି ରୋଗର ଲକ୍ଷଣ ପ୍ରକାଶ ପାଇନଥାଏ, କିନ୍ତୁ ଏହି ଲୋକମାନଙ୍କୁ ମଶା କାମୁଡ଼ି ସୁସ୍ଥ ଲୋକକୁ କାମୁଡ଼ିଲେ ସମାଜରେ ଏହି ରୋଗର ସଂକ୍ରମଣ ଓ ଲକ୍ଷଣ ପ୍ରକାଶ ପାଇଥାଏ ଓ ରୋଗ ବୃଦ୍ଧି ଘଟିଥାଏ। ଏହି ରୋଗରେ ଆକ୍ରାନ୍ତ ଲୋକଙ୍କର କୋରଗାତ ଗୁଲି ବା ଲିମ୍ ଗ୍ଲାଣ୍ଡ ଫୁଲିବି ଦରଜ ହୋଇଥାଏ। ସେଠାରୁ ସମ୍ପୃକ୍ତ ଲିମ୍ ଚ୍ୟାନେଲ୍ ବା ଶିର ଉଷ୍ମ ଲାଗିବା, ଦରଜ ହେବା, ଲାଲ ପଡ଼ିବା, ଫୁଲି କରି ବିନ୍ଧିବା ସହିତ ଜ୍ୱର ମଧ୍ୟ ହୋଇଥାଏ। ଦେହର ବିଭିନ୍ନ ଅଂଶ ଯଥା ଗୋଡ଼ ହାତର ବିଭିନ୍ନ ଅଂଶ, ପୁରୁଷମାନଙ୍କର କୋଷ, ଶୁକ୍ରବାହୀ ନାଳି, ସ୍ତ୍ରୀଲୋକମାନଙ୍କର ଜନନେନ୍ଦ୍ରିୟର ବହିର୍ଭାଗ ଓ ସ୍ତନ ଆଦି ଫୁଲି ଦରଜ ଓ ଜ୍ୱର ହୋଇପାରେ। ଏହି ରୋଗ ପ୍ରାରମ୍ଭିକ ଅବସ୍ଥାରେ ତୁରନ୍ତ ଉପଯୁକ୍ତ ଚିକିତ୍ସା ନକଲେ ଦୀର୍ଘସ୍ଥାୟୀ ବା କ୍ରନିକ୍ ଫାଇଲେରିଆରେ ପରିଣତ ହୋଇଥାଏ। ସାମୟିକ ଭାବରେ ବର୍ଷର ବିଭିନ୍ନ ସମୟରେ ବାରମ୍ବାର ଏହି ରୋଗ ଆକ୍ରମଣ କରିଥାଏ। ବାରମ୍ବାର ରୋଗ ଆକ୍ରମଣ ହେତୁ ଲିମ୍ଫାଟିକ୍ ଚ୍ୟାନେଲରେ ଲିମ୍ଫ ପ୍ରବାହ ବାଧାପ୍ରାପ୍ତ ହୋଇ ତନ୍ତୁର ଅତିଶୟ ବୃଦ୍ଧି ହୋଇ ଗୋଦର ବା ଫୁଲା ରୋଗ ଅବସ୍ଥା ସୃଷ୍ଟି ହୁଏ। ଏହି ଅବସ୍ଥା ଯୋଗୁଁ ପୁରୁଷମାନଙ୍କର କୋଷରେ ପାଣି ଜମି ହାଇଡ୍ରୋସିଲ୍ ଭଳି ରୋଗ ହୋଇଥାଏ। ବେଳେବେଳେ ପରିସ୍ରାରେ କାଇଲ୍ ପାସ୍ କରି କାଇଲୁରିଆ ମଧ୍ୟ ହୋଇ ଅସୁବିଧା ସୃଷ୍ଟି କରିଥାଏ। ଏହି ରୋଗ ଦ୍ୱାରା ଶରୀରର ଗଣ୍ଠି ସଂକ୍ରମଣ ହୋଇ ଫାଇଲେରିଆଲ ଆର୍ଥ୍ରାଇଟିସ୍ ହୋଇପାରେ। ବେଳେବେଳେ ଫାଇଲେରିଆ ସଂକ୍ରମଣ ହେତୁ ଲକ୍ଷଣ ନଥାଇ ଫାଇଲେରିଆ ପରଜୀବୀର ଆଣ୍ଟିଜେନ୍ ପ୍ରଭାବରେ ଶ୍ୱାସରୋଗ ଭଳି ଲକ୍ଷଣ ପ୍ରକାଶ ପାଇଥାଏ। ଏହାକୁ ଟ୍ରପିକାଲ୍ ଏସୋନୋଫିଲିଆ ରୋଗ କୁହାଯାଏ। ଏହି ରୋଗକୁ କିପରି ଚିହ୍ନଟ କରିବା? ରୋଗୀର ବିଭିନ୍ନ ଚିହ୍ନ ଓ ଲକ୍ଷଣ ଦେଖି ଓ ରକ୍ତ DC ପରୀକ୍ଷା ଦ୍ୱାରା ସାଧାରଣତଃ ସହଜରେ ରୋଗ ଚିହ୍ନଟ କରାଯାଇପାରେ। ଏହି ରୋଗର ଚିକିତ୍ସା ପାଇଁ DC ବଟିକା ଦିନକୁ 300 mg କରି 12 ଦିନ ବା କେତେକ କ୍ଷେତ୍ରରେ 21 ଦିନ ଖିଆଯାଇଥାଏ। ବିଭିନ୍ନ ଅଙ୍ଗର ପ୍ରଦାହ କମିବା ପାଇଁ ଆଣ୍ଟିବାୟୋଟିକ୍ ଦ୍ୱାରା ଚିକିତ୍ସା କରାଯାଏ। ପାଦ ବା ଗୋଡ଼ ଆଦିର ଫୁଲା ଅଂଶ କମିବା ପାଇଁ କ୍ରେପ୍ ବ୍ୟାଣ୍ଡେଜ୍ ବ୍ୟବହାର କରିବା ଓ ଶୋଇଲା ବେଳେ ଗୋଡ଼କୁ ତକିଆ ଆଦି ଦ୍ୱାରା ଉପରକୁ ରଖିବା ଦ୍ୱାରା ଉପକାର ମିଳିଥାଏ। ଗୋଦର ଗୋଡ଼ର ଚର୍ମର ଯତ୍ନ ଅତି ଜରୁରୀ। ଏହାକୁ ନିୟମିତ ପରିଷ୍କାର ରଖିବା, କୌଣସି ପ୍ରକାର କ୍ଷତ ହେବାକୁ ନଦେବା, ବିଭିନ୍ନ ଜୀବାଣୁ ବା ଫଙ୍ଗସ୍ ସଂକ୍ରମଣ ହେଲେ ତୁରନ୍ତ ଚିକିତ୍ସା କରିବା ଆବଶ୍ୟକ। ପ୍ଲାଷ୍ଟିକ୍ ସର୍ଜରୀ ଦ୍ୱାରା ଗୋଦର ଗୋଡ଼ ଚିକିତ୍ସା କରାଯାଇପାରେ। ଏହି ରୋଗକୁ ନିୟନ୍ତ୍ରଣ କରିବା ପାଇଁ ଜାତୀୟ ଫାଇଲେରିଆ କଣ୍ଟ୍ରୋଲ୍ ପ୍ରୋଗ୍ରାମରେ ମାସ୍ ଡ୍ରଗ୍ ଥେରାପି ବର୍ଷରେ ଗୋଟିଏ ଦିନ ଗଲା କେତେ ବର୍ଷ ଧରି ଦିଆଯାଉଅଛି। ଏଥିରେ ଅତ୍ୟଧିକ ବୃଦ୍ଧ ଶିଶୁମାନଙ୍କୁ ଛାଡ଼ି ଅନ୍ୟମାନେ DC ଓ ଆଲବେଣ୍ଡାଜଲ ବଟିକା ଏକାଥରେ ଖାଇବା ପାଇଁ ଦିଆଯାଉଅଛି। ପରିବାରର ପ୍ରତ୍ୟେକ ଲୋକ ଏହାକୁ ଏକାଥରକେ ଖାଇବା ଆବଶ୍ୟକ। ଜନସାଧାରଣ ଏହି ଯୋଜନାରେ ଅକୁଣ୍ଠ ସହଯୋଗ କଲେ ଆସନ୍ତା କେତେ ବର୍ଷ ମଧ୍ୟରେ ଆମ ଦେଶ ଫାଇଲେରିଆ ମୁକ୍ତ ହୋଇପାରିବ। ଏହା ବ୍ୟତୀତ ମଶା ବଂଶ ବୃଦ୍ଧିକୁ ରୋକିବାକୁ ଓ ମଶା କାମୁଡ଼ରୁ ନିଜକୁ ରକ୍ଷା କରିବା ପାଇଁ ସାଧାରଣ ମଶାରୀ ବା ଇନ୍ସେକ୍ଟିସାଇଡ୍ ଟ୍ରିଟେଡ୍ ମଶାରୀ ବ୍ୟବହାର କରିବା, ଘରେ ମସ୍କିଟୋ ରିପେଲାଣ୍ଟ ବ୍ୟବହାର କରିବା ଆଦି ପଦ୍ଧତି ଦ୍ୱାରା ଏହି ରୋଗ ସଂକ୍ରମଣର ପ୍ରାଦୁର୍ଭାବ ବିଶେଷ ଭାବରେ ନିୟନ୍ତ୍ରଣ କରାଯାଇପାରିବ।
1: ଆମର ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମରେ ଶୁଣୁଥିଲେ ଫାଇଲେରିଆ ସମ୍ପର୍କରେ ଆଲୋଚନା କରିଥିଲେ ଡାକ୍ତର ବୃନ୍ଦାବନ ବିଶ୍ୱାଳ। ଆକାଶବାଣୀ କଟକ ସମୟ ସକାଳ 7:00। 15 ମିନିଟ୍ ହେବାକୁ ଯାଉଛି। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ କିଛିକ୍ଷଣ ମଧ୍ୟରେ।
0: ଆକାଶବାଣୀ ସମ୍ବାଦ ପଢୁଛନ୍ତି ମହେନ୍ଦ୍ର କୁମାର ମାଝୀ। ମୁଖ୍ୟ ସମ୍ବାଦ, ଦେଶବ୍ୟାପୀ ଆଜିଠାରୁ ଆରମ୍ଭ ହେଉଛି ହର୍ ଘର୍ ତିରଙ୍ଗା ଅଭିଯାନ। ବିଭିନ୍ନ ପ୍ରସଙ୍ଗରେ ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ଦୃଢ଼ୀଭୂତ କରିବା ଲକ୍ଷ୍ୟରେ ପ୍ରଧାନମନ୍ତ୍ରୀଙ୍କ ସହ ଆମେରିକା ଉପରାଷ୍ଟ୍ରପତିଙ୍କ ଆଲୋଚନା। ଆସାମରେ ଗମ୍ଭୀର ରହିଛି ବନ୍ୟା ପରିସ୍ଥିତି, ମୃତ୍ୟୁ ସଂଖ୍ୟା 99କୁ ବୃଦ୍ଧି। ପ୍ରତିକୂଳ ପାଗକୁ ଦୃଷ୍ଟିରେ ରଖି ଶ୍ରୀ ଅମରନାଥଜୀ ଯାତ୍ରା ସ୍ଥଗିତ। ଏବଂ 16 ହକି ଇଣ୍ଡିଆ ଜାତୀୟ ଜୁନିୟର ପୁରୁଷ ହକି ଚମ୍ପିଅନସିପ୍ ଡିଭିଜନ ଏରେ ଓଡ଼ିଶା ଚମ୍ପିଅନ। ହର୍ ଘର ତିରଙ୍ଗା ଅଭିଯାନ ଆଜିଠାରୁ ଆରମ୍ଭ ହେଉଛି। 17 ପର୍ଯ୍ୟନ୍ତ ଏହି ଅଭିଯାନ ଚାଲିବ। ଦେଶପ୍ରେମ, ଜାତୀୟ ଏକତା, ସାଂସ୍କୃତିକ ଐତିହ୍ୟକୁ ପାଳନ କରିବା ସହ ଜାତୀୟ ପତାକା ଉତ୍ତୋଳନରେ ନାଗରିକଙ୍କୁ ଉତ୍ସାହିତ କରିବା ଏହି ଅଭିଯାନର ମୂଳ ଲକ୍ଷ୍ୟ। 2022 ମସିହାରୁ ଆଜାଦୀ କା ଅମୃତ ମହୋତ୍ସବ ପାଳନର ଅଂଶ ଭାବେ ଏହି ଅଭିଯାନ ଆରମ୍ଭ କରାଯାଇଥିଲା। ଭାରତର ସବୁଠାରୁ ଜନଭାଗିଦାରୀ ଅଭିଯାନ ମଧ୍ୟରୁ ଏହା ଅନ୍ୟତମ ଭାବେ ପରିଗଣିତ ହୋଇଛି। ବିଭିନ୍ନ ଅଞ୍ଚଳ ଏବଂ ସମ୍ପ୍ରଦାୟର ନାଗରିକଙ୍କୁ ଦେଶର ଏକତା, ସମ୍ମାନ ଓ ସାମୂହିକ ଜାତୀୟ ପରିଚୟର ପ୍ରତୀକ ତ୍ରିରଙ୍ଗାକୁ ସମ୍ମାନ ପ୍ରଦର୍ଶନ କରିବା ଏହି ଅଭିଯାନ ପ୍ରେରଣା ଯୋଗାଇଥାଏ। ଜାତୀୟ ଗାନ ବନ୍ଦେ ମାତରମର 150ତମ ବାର୍ଷିକୀ ପାଳନ ସହିତ ଚଳିତ ବର୍ଷ ଏହି ଅଭିଯାନ ବିଶେଷ ଗୁରୁତ୍ୱ ବହନ କରୁଛି। ଏହି ଅବସରରେ ଦେଶବ୍ୟାପୀ ବନ୍ଦେ ମାତରମ ସାମୂହିକ ଗାନର ଆୟୋଜନ କରାଯିବ। ସଂସ୍କୃତି ମନ୍ତ୍ରଣାଳୟ ଦେଶବାସୀଙ୍କୁ ଏହି ଅଭିଯାନରେ ସାମିଲ ହୋଇ ଘରେ ଘରେ ଜାତୀୟ ପତାକା ଉତ୍ତୋଳନ କରିବା ସହ ବନ୍ଦେ ମାତରମ ଗାନ କରିବାକୁ ଆହ୍ୱାନ ଦିଆଯାଇଛି। 200ରୁ ଅଧିକ ଭାରତୀୟ ଦୂତାବାସ ଏବଂ କନ୍ସୁଲେଟ୍ ଜେନେରାଲ କାର୍ଯ୍ୟାଳୟ ଏହି ଅଭିଯାନକୁ ପାଳନ କରିବା ପାଇଁ ସ୍ୱତନ୍ତ୍ର ଆୟୋଜନ କରିଛି। ଚଳିତ ବର୍ଷ ଏହି ଅଭିଯାନର ପ୍ରମୁଖ ଆକର୍ଷଣ ହେବ ସୂର୍ଯ୍ୟପଥ ତ୍ରିରଙ୍ଗା ଡିଜିଟାଲ। ଏଥିରେ ବିଶ୍ୱର ବିଭିନ୍ନ ଅଞ୍ଚଳରେ ସୂର୍ଯ୍ୟୋଦୟ କ୍ରମ ଅନୁଯାୟୀ ମନୋନୀତ ହୋଇଥିବା 54 ଭାରତୀୟ ମିଶନ ଏବଂ ପୋଷ୍ଟ ଅଂଶଗ୍ରହଣ କରିବେ। ଆସନ୍ତା 15 ଫିଜିରେ ଭାରତର ପୂର୍ବ ଭାଗ କୂଟନୈତିକ ମିଶନରୁ ଆରମ୍ଭ ହୋଇ ସାନ୍ ଫ୍ରାନ୍ସିସ୍କୋ ସ୍ଥିତ ଭାରତର କନ୍ସୁଲେଟ୍ ଜେନେରାଲ କାର୍ଯ୍ୟାଳୟରେ ଏହି ରାଲି ଶେଷ ହେବ। ସ୍ୱାଧୀନତା ଦିବସ ପାଳନର ଏକ ଅଂଶ ଭାବେ ଆସନ୍ତା 14 ଦେଶବ୍ୟାପୀ ବିଭାଜନ ସ୍ମୃତି ଦିବସ ପାଳନ କରାଯିବ। ଭାରତ ବିଭାଜନ ଯୋଗୁଁ ହୋଇଥିବା ଦୁଃଖ ଏବଂ ବିସ୍ଥାପନକୁ ସ୍ମରଣ କରି ଏହି ଦିବସ ପାଳନ କରାଯିବ। ଏହି ଅବସରରେ ଦେଶବ୍ୟାପୀ ବିଭିନ୍ନ ସ୍ଥାନରେ ନୀରବ ଶୋଭାଯାତ୍ରା, ବିଭାଜନ ସମ୍ପର୍କିତ ପ୍ରଦର୍ଶନୀ, ତଥ୍ୟଭିତ୍ତିକ ଡକ୍ୟୁମେଣ୍ଟାରୀ ଏବଂ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସ ଗତକାଲି ଟେଲିଫୋନ୍ ଯୋଗେ କଥାବାର୍ତ୍ତା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏ ସମ୍ପର୍କରେ ସୂଚନା ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ପ୍ରମୁଖ କ୍ଷେତ୍ରଗୁଡ଼ିକରେ ଦ୍ୱିପାକ୍ଷିକ ବିଶ୍ୱ ରଣନୈତିକ ସହଭାଗିତାକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟରେ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଛି। ବାଣିଜ୍ୟ, ପ୍ରତିରକ୍ଷା, ସୁରକ୍ଷା, ଆଧୁନିକ ପ୍ରଯୁକ୍ତି ବିଦ୍ୟା, ଶକ୍ତି ତଥା ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ କ୍ଷେତ୍ରରେ ସହଯୋଗକୁ ଅଧିକ ମଜବୁତ କରିବା ନେଇ ଉଭୟ ଦେଶ ସେମାନଙ୍କର ଅଙ୍ଗୀକାରବଦ୍ଧତାକୁ ପ୍ରକାଶ କରିଛନ୍ତି ବୋଲି ଶ୍ରୀ ମୋଦି କହିଛନ୍ତି। ପାରସ୍ପରିକ ସ୍ୱାର୍ଥ ସମ୍ବଳିତ ଆଞ୍ଚଳିକ ତଥା ବୈଷୟିକ ପ୍ରସଙ୍ଗ ଉପରେ ଉଭୟ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଥିବା ପ୍ରଧାନମନ୍ତ୍ରୀ କହିଛନ୍ତି। ଝାଡ଼ଖଣ୍ଡ ରାଜ୍ୟ ନିଯୁକ୍ତି ପରୀକ୍ଷାରେ ଅନିୟମିତତା ଅଭିଯୋଗ ନେଇ ସୃଷ୍ଟ ପରିସ୍ଥିତି ସମାଧାନ ଆଡ଼କୁ ଗତି କରୁଥିବା ଜଣାପଡ଼ିଛି। ରାଜ୍ୟ ସରକାର ଆଜି ପ୍ରତିବାଦକାରୀ ଛାତ୍ରଙ୍କ ସହ ପରବର୍ତ୍ତୀ ପର୍ଯ୍ୟାୟ ଆଲୋଚନା କରିବେ। 12:00 ଏହି ବୈଠକ ହେବାର କାର୍ଯ୍ୟସୂଚୀ ସ୍ଥିର ହୋଇଛି। ଏହା ପୂର୍ବରୁ ଆଲୋଚନାରେ ଅଂଶଗ୍ରହଣ କରିବାକୁ ଥିବା ସରକାରୀ ପ୍ରତିନିଧିମଣ୍ଡଳୀ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ସହ ଆଲୋଚନା କରିବେ ବୋଲି ପ୍ରତିନିଧିମଣ୍ଡଳୀର ଜଣେ ସଦସ୍ୟ ସୂଚନା ଦେଇଛନ୍ତି। ରାଜ୍ୟ ସରକାର ଏବଂ ପ୍ରତିବାଦକାରୀ ଛାତ୍ରଙ୍କ ବିଭିନ୍ନ ଗୋଷ୍ଠୀ ମଧ୍ୟରେ ଗତକାଲି ରାଞ୍ଚିର ରାଜ୍ୟ ଅତିଥି ଭବନରେ ସକାରାତ୍ମକ ପରିବେଶରେ ଆଲୋଚନା ହୋଇଥିବା ଜଣାପଡ଼ିଛି। ପରୀକ୍ଷା ବ୍ୟବସ୍ଥାରେ ବ୍ୟାପକ ସଂସ୍କାର ପାଇଁ ରାଜ୍ୟ ସରକାରଙ୍କ ଅଙ୍ଗୀକାରବଦ୍ଧତା ନେଇ ମନ୍ତ୍ରୀ ପରିଷଦର ସଦସ୍ୟ କହିଛନ୍ତି। ପରୀକ୍ଷା ପରିଚାଳନା କ୍ଷେତ୍ରରେ ଅଧିକ ସ୍ୱଚ୍ଛତାକୁ ସୁନିଶ୍ଚିତ କରିବା ଲକ୍ଷ୍ୟ ନେଇ ରାଜ୍ୟ ସରକାର ସମାଜର ବିଭିନ୍ନ ବର୍ଗଙ୍କଠାରୁ ମତାମତ ଆହ୍ୱାନ କରିଛନ୍ତି। ଏଥିପାଇଁ ଏକ ସ୍ୱତନ୍ତ୍ର ଇମେଲ୍ ଆଇଡି କାର୍ଯ୍ୟକାରୀ କରାଯାଇଛି ବୋଲି ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଆସାମର ବନ୍ୟା ପରିସ୍ଥିତି ଏବେ ମଧ୍ୟ ଗମ୍ଭୀର ରହିଛି।
3: ଗତକାଲି ଆଉ ଜଣଙ୍କର

ମୃତ୍ୟୁ ସହ ବନ୍ୟାରେ ମୃତ୍ୟୁ ସଂଖ୍ୟା 99ରେ ପହଞ୍ଚିଛି। 147,000 ଅଧିକ ଲୋକ ପ୍ରଭାବିତ ହୋଇଥିବା ସରକାରୀ ଭାବେ ସୂଚନା ଦିଆଯାଇଛି। ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଦେଇଥିବା ସୂଚନା ଅନୁଯାୟୀ ରାଜ୍ୟର ମୋଟ 12 ଜିଲ୍ଲା ବନ୍ୟା ଦ୍ୱାରା ବିଶେଷ ଭାବେ ପ୍ରଭାବିତ ହୋଇଛି। ଗୋଲାଘାଟ ଜିଲ୍ଲା ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି। 41 ରିଲିଫ୍ ବଣ୍ଟନ କେନ୍ଦ୍ର ମାଧ୍ୟମରେ ଲୋକଙ୍କୁ ସହଯୋଗ ପ୍ରଦାନ କରାଯାଉଛି। ପାଖାପାଖି 10,600 ହେକ୍ଟର ଜମିରେ ଫସଲ ବନ୍ୟା ଯୋଗୁଁ କ୍ଷତିଗ୍ରସ୍ତ ହୋଇଥିବା ଆକଳନ କରାଯାଇଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଜମ୍ମୁ କାଶ୍ମୀରରେ ପ୍ରବଳ ବର୍ଷା ଏବଂ ପ୍ରତିକୂଳ ପାଗକୁ ଦୃଷ୍ଟିରେ ରଖି ଆଜିଠାରୁ ଶ୍ରୀ ଅମରନାଥ ଜୀ ଯାତ୍ରା ସ୍ଥଗିତ ରଖାଯାଇଛି। ଉଭୟ ପହଲଗାମ ଏବଂ ବାଲତାଲ ପଟରୁ ଏହି ଯାତ୍ରା ବନ୍ଦ ରହିଛି। ପାଣିପାଗ ବିଭାଗ ପକ୍ଷରୁ କରାଯାଇଥିବା ପୂର୍ବାନୁମାନକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ଗ୍ରହଣ କରାଯାଇଛି। ରାମବନ ଜିଲ୍ଲା ଏବଂ କାଶ୍ମୀରର କେତେକ ଅଞ୍ଚଳରେ ବର୍ଷା ତଥା ପ୍ରତିକୂଳ ପାଗ ପରିସ୍ଥିତିର ମୁକାବିଲା ନେଇ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ଜମ୍ମୁର ଭଗବତୀନଗର ମୂଳ କ୍ୟାମ୍ପରୁ ଗତକାଲି କୌଣସି ନୂତନ ତୀର୍ଥଯାତ୍ରୀ ଦଳକୁ ଯାତ୍ରା ଆରମ୍ଭ କରିବାକୁ ଅନୁମତି ଦିଆଯାଇ ନାହିଁ। ଦର୍ଶନ ଶେଷ କରି ବାଲତାଲ ମୂଳ କ୍ୟାମ୍ପକୁ ପ୍ରତ୍ୟାବର୍ତ୍ତନ କରିଥିବା 1,202 ତୀର୍ଥଯାତ୍ରୀଙ୍କୁ ନେଇ ଗଠିତ 28ତମ ଦଳକୁ ଜମ୍ମୁ ଅଭିମୁଖେ ପ୍ରତ୍ୟାବର୍ତ୍ତନ କରିବା ନେଇ 44 ଗାଡ଼ିର ବ୍ୟବସ୍ଥା କରାଯାଇଛି। ଅନ୍ୟପକ୍ଷରେ ଗତକାଲି 3,336 ଜଣ ତୀର୍ଥଯାତ୍ରୀ ପବିତ୍ର ଗୁମ୍ଫା ଦର୍ଶନ କରିଛନ୍ତି। ଏପର୍ଯ୍ୟନ୍ତ ଚଳିତ ବର୍ଷ ଦର୍ଶନ କରିଥିବା ତୀର୍ଥଯାତ୍ରୀଙ୍କ ସଂଖ୍ୟା 480,019 ପହଞ୍ଚିଛି। ଗତମାସ 3 ଆରମ୍ଭ ହୋଇଥିବା 57 ବ୍ୟାପୀ ଏହି ଯାତ୍ରା ଆସନ୍ତା 28 ଛଡ଼ି ମୁବାରକ ସହ ଶେଷ ହେବାର କାର୍ଯ୍ୟସୂଚୀ ରହିଛି। ବର୍ଷା ଯୋଗୁଁ କ୍ଷତିଗ୍ରସ୍ତ ହୋଇଥିବା ତୀର୍ଥପଥଗୁଡ଼ିକର ମରାମତି କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଜାରି ରହିଛି ବୋଲି ସ୍ଥାନୀୟ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଜାତୀୟ ସ୍ୱାର୍ଥକୁ ସୁରକ୍ଷା ଦେବା ପାଇଁ କୂଟନୈତିକ ପ୍ରୟାସ ସ୍ୱରୂପ ତେହେରାନର ଅଙ୍ଗୀକାରବଦ୍ଧତା ଉପରେ ଇରାନ ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ ଗୁରୁତ୍ୱ ପ୍ରଦାନ କରିଛନ୍ତି। ସରକାରୀ ୱେବ୍ସାଇଟ୍ରେ ପ୍ରକାଶିତ ଏକ ସାକ୍ଷାତକାରରେ ସେ କହିଛନ୍ତି, ଇରାନକୁ ଆତ୍ମସମର୍ପଣ କରିବାକୁ ବାଧ୍ୟ କରାଯିବା ଉଚିତ ନୁହେଁ। ଆମେରିକା ସହିତ ଆଲୋଚନା କରିବା ଏବଂ ଯୁଦ୍ଧ ସମାପ୍ତ ନେଇ ବୁଝାମଣାପତ୍ର ସ୍ୱାକ୍ଷରଜନିତ ନିଷ୍ପତ୍ତିକୁ ଇରାନ ସରକାର ନିଶ୍ଚିତ କରିସାରିଛନ୍ତି। ତେବେ ଚୁକ୍ତି ଅନୁଯାୟୀ ୱାଶିଂଟନ୍ ଏହାର ଦାୟିତ୍ୱ ପୂରଣ କଲେ ଇରାନ ମଧ୍ୟ ଅନୁରୂପ ପଦକ୍ଷେପ ଗ୍ରହଣ କରିବ ବୋଲି ସେ ଘୋଷଣା କରିଛନ୍ତି। ଗତ ଜୁନ୍ ମାସରେ ସ୍ୱାକ୍ଷରିତ ହୋଇଥିବା ଏହି ବୁଝାମଣାପତ୍ର ଅନୁଯାୟୀ ଉଭୟ ପକ୍ଷଙ୍କୁ ଆଲୋଚନା ତଥା ଏକ ସ୍ଥାୟୀ ଶାନ୍ତି ଚୁକ୍ତିନାମା କାର୍ଯ୍ୟକାରୀ କରିବା ନେଇ 60 ସମୟସୀମା ପ୍ରଦାନ କରାଯାଇଥିଲା। H-1B ଭିସାଧାରୀ ପ୍ରବାସୀ କର୍ମଚାରୀଙ୍କୁ ପ୍ରଦାନ କରାଯାଉଥିବା 60 ଅବଧିକୁ ସମାପ୍ତ କରିବା ଲକ୍ଷ୍ୟ ନେଇ ଆମେରିକା ସରକାର ବିଚାର କରୁଥିବା ଜଣାପଡ଼ିଛି। ହ୍ୱାଇଟ୍ ହାଉସ୍ ଅଫିସ୍ ଅଫ୍ ମ୍ୟାନେଜମେଣ୍ଟ ଆଣ୍ଡ ବଜେଟ୍ ଦ୍ୱାରା ଏହି ପ୍ରସ୍ତାବର ସମୀକ୍ଷା କରାଯାଉଛି। ତେବେ ଏହା ଉପରେ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ। ଏଭଳି ପଦକ୍ଷେପ H-1B ଭିସାଧାରୀ କର୍ମଚାରୀଙ୍କ ଉପରେ ପ୍ରତିକୂଳ ପ୍ରଭାବ ପକାଇବ। ତୁରନ୍ତ ସେମାନଙ୍କୁ ଆମେରିକା ଛାଡ଼ିବାକୁ ପଡ଼ିପାରେ। ଏଭଳି ନିଷ୍ପତ୍ତି ଦ୍ୱାରା ସବୁଠାରୁ ଅଧିକ ପ୍ରବାସୀ ଭାରତୀୟ କ୍ଷତିଗ୍ରସ୍ତ ହେବାର ସମ୍ଭାବନା ରହିଛି। ଆମେରିକାର ଜନଗଣନା ତଥ୍ୟ ସୂଚନା ଅନୁଯାୟୀ 5.2 ଅଧିକ ଭାରତୀୟ ବଂଶୋଦ୍ଭବ ଏବେ ଆମେରିକାରେ ବସବାସ କରୁଛନ୍ତି। ଦେଶ ପାଇଁ ଅସୀମ ତ୍ୟାଗ ଓ ବଳିଦାନ ଦେଇଥିବା ସ୍ୱାଧୀନତା ସଂଗ୍ରାମୀଙ୍କୁ ସ୍ମରଣ କରି ଭାରତ ଛାଡ଼ ଆନ୍ଦୋଳନର ସ୍ମୃତି ଉଦ୍ଦେଶ୍ୟରେ ଆଜିର ଦିନକୁ ଦେଶବ୍ୟାପୀ ଅଗଷ୍ଟ କ୍ରାନ୍ତି ଦିବସ ଭାବେ ପାଳନ କରାଯାଉଛି। ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱରେ 1942 ଅଗଷ୍ଟ 8 ଆରମ୍ଭ ହୋଇଥିବା ଭାରତ ଛାଡ଼ ଆନ୍ଦୋଳନ ଦେଶର ଇତିହାସର ଦିଗ ପରିବର୍ତ୍ତନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା। ଇଂରେଜ ସରକାରଙ୍କ ବିରୁଦ୍ଧରେ ଭାରତ ଛାଡ଼ ଆନ୍ଦୋଳନ ଏକ ସର୍ବଭାରତୀୟ ଆନ୍ଦୋଳନରେ ପରିଣତ ହୋଇ କ୍ରାନ୍ତିର ରୂପ ନେଇଥିଲା। ମୁମ୍ବାଇରେ ଅଗଷ୍ଟ କ୍ରାନ୍ତି ପଡ଼ିଆରୁ ଆରମ୍ଭ ହୋଇଥିବା ଏହି ଅଭିଯାନକୁ ମନେ ପକାଇ 9 ଅଗଷ୍ଟ କ୍ରାନ୍ତି ଦିବସ ଭାବେ ପାଳନ କରାଯାଇଥାଏ। ତାମିଲନାଡୁର କୋଏମ୍ବାଟୁଠାରେ ଅନୁଷ୍ଠିତ 16 ହକି ଇଣ୍ଡିଆ ଜାତୀୟ ଜୁନିୟର ପୁରୁଷ ହକି ଚମ୍ପିଅନ୍ସିପ୍ ଡିଭିଜନ୍ ଏରେ ଓଡ଼ିଶା ଦଳ ବିଜେତା ହୋଇଛି। ଗତକାଲି ଖେଳାଯାଇଥିବା ଫାଇନାଲ୍ ମ୍ୟାଚ୍ରେ ଓଡ଼ିଶା 2-1 ଗୋଲ୍ରେ ମଧ୍ୟପ୍ରଦେଶକୁ ପରାସ୍ତ କରି ବିଜେତା ହୋଇଛି। ଦଳର ଏହି ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଶୁଭେଚ୍ଛା ଜଣାଇଛନ୍ତି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣିଥରେ। ଦେଶବ୍ୟାପୀ ଆଜିଠାରୁ ଆରମ୍ଭ ହେଉଛି ହର ଘର ତିରଙ୍ଗା ଅଭିଯାନ। ବିଭିନ୍ନ ପ୍ରସଙ୍ଗରେ ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ଦୃଢ଼ୀଭୂତ କରିବା ଲକ୍ଷ୍ୟରେ ପ୍ରଧାନମନ୍ତ୍ରୀଙ୍କ ସହ ଆମେରିକା ଉପରାଷ୍ଟ୍ରପତିଙ୍କ ଆଲୋଚନା। ଆସାମରେ ଗମ୍ଭୀର ରହିଛି ବନ୍ୟା ପରିସ୍ଥିତି, ମୃତ୍ୟୁ ସଂଖ୍ୟା 99 ବୃଦ୍ଧି। ପ୍ରତିକୂଳ ପାଗକୁ ଦୃଷ୍ଟିରେ ରଖି ଶ୍ରୀ ଅମରନାଥ ଜୀ ଯାତ୍ରା ସ୍ଥଗିତ। ଏବଂ 16 ହକି ଇଣ୍ଡିଆ ଜାତୀୟ ଜୁନିୟର ପୁରୁଷ

0: କି ଚମ୍ପିଅନସିପ୍ ଡିଭିଜନ୍ ଏରେ ଓଡ଼ିଶା ଚମ୍ପିଅନ୍। ସମ୍ବାଦ ଶେଷ ହେଲା।
1: ଶ୍ରୋତାବନ୍ଧୁ, ଏପର୍ଯ୍ୟନ୍ତ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ କଟକ କେନ୍ଦ୍ରରୁ, ଆକାଶବାଣୀ ବ୍ରହ୍ମପୁର। ସମୟ 7:25। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡର 106.6 ମେଗାହର୍ଟ୍ଜ ଯୋଗେ। ଶ୍ରୋତାବନ୍ଧୁ, ଆମ କାର୍ଯ୍ୟକ୍ରମ ଏକା ସମୟରେ ପ୍ରସାର ଭାରତୀର ମୋବାଇଲ୍ ଆପ୍ ଜରିଆରେ ନ୍ୟୁଜ୍ ଅନ୍ ଏଆଇଆର୍ ତାଛଡ଼ା ଆକାଶବାଣୀର ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ମଧ୍ୟ ଶୁଣିପାରୁଛନ୍ତି। ଆସନ୍ତୁ ଶୁଣିବା ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଶିଶୁମାନଙ୍କ ପାଇଁ ଶିଶୁ ରାଇଜ। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଛନ୍ତି ସିଦ୍ଧାର୍ଥ ଶଙ୍କର ମହାରଣା ଏବଂ ଉପସ୍ଥାପନରେ ଅଛନ୍ତି ବବିତା ମିଶ୍ର।

0: ପିଲାମାନେ, ସ୍ୱାଧୀନତା ଦିବସ ଉପଲକ୍ଷେ ତୁମକୁ ଅନେକ ଅନେକ ଶୁଭେଚ୍ଛା ଏବଂ ଅଭିନନ୍ଦନ।
1: ଇନକିଲାବ ଜିନ୍ଦାବାଦ, ଇନକିଲାବ ଜିନ୍ଦାବାଦ, ଇନକିଲାବ ଜିନ୍ଦାବାଦ।

ଆମେ ସମସ୍ତେ ଜାଣିଛେ ଯେ ଆମ ଦେଶ ଭାରତ 1947 ମସିହା ଅଗଷ୍ଟ ମାସ 15 ତାରିଖରେ ସ୍ୱାଧୀନ ହୋଇଥିଲା। ଆଉ ଆମେ ଇତିହାସରେ ବି ପଢ଼ିଛେ ଯେ ଆମ ଦେଶ ପରାଧୀନ ଥିଲାବେଳେ ଆମ ଦେଶର ଲୋକମାନେ ବହୁତ କଷ୍ଟରେ ଥିଲେ। ଇଂରେଜମାନେ ଆମ ଦେଶର ଲୋକମାନଙ୍କୁ ବହୁତ କଷ୍ଟ ଦେଉଥିଲେ। ଆମ ଦେଶରୁ ବହୁତ ଧନରତ୍ନ ସେମାନେ ବୋହିକି ନେଇଯାଉଥିଲେ। ଲୋକମାନଙ୍କର କିଛି ଭୁଲ ନଥିଲେ, ସାମାନ୍ୟ ଟିକେ ଭୁଲ। କ'ଣ ଭୁଲ ନା? ସେମାନେ ବନ୍ଦେ ମାତରମ୍ କହିଦେଉଥିଲେ, ଆମ ଦେଶର ଜୟ ଜୟକାର କରିଦେଉଥିଲେ। ସେତିକ ହିଁ ତାଙ୍କର ଭୁଲ ଥିଲା। ସେତିକି ଭୁଲ ପାଇଁ ସେମାନଙ୍କୁ ବହୁତ ମାଡ଼ ମାରୁଥିଲେ, ଚାବୁକରେ ମାରୁଥିଲେ, ଏମିତି ଦରକାର ପଡ଼ିଲେ ଗୁଳି ବି ଚଲେଇ ଦେଉଥିଲେ। ବନ୍ଦେ ମାତରମ୍ କହିବା କ'ଣ ଭୁଲ? ଆମ ଦେଶର ଜୟ ଜୟକାର କରିବା କ'ଣ ଆମ ପାଇଁ ଭୁଲ ନା? ଏବେ ଆମେ ଆମ ଦେଶର ଜାତୀୟ ସଙ୍ଗୀତ ଗାଇପାରିବା, ଆମ ଦେଶର ଜୟ ଜୟକାର କରିପାରିବା, ଭାରତ ମାତା କି ଜୟ କହିପାରିବା, କିନ୍ତୁ ସେତେବେଳେ ଭାରତ ମାତା କି ଜୟ କହିଲେ ଇଂରେଜମାନେ ଖୁବ୍ ରାଗିଯାଉଥିଲେ। ବନ୍ଦେ ମାତରମ୍ କହିଲେ ତାକୁ ଲାଠିରେ ମାରୁଥିଲେ। ବହୁତ କଷ୍ଟରେ ଆମ ଦେଶର ଲୋକମାନେ ଥିଲେ, କଥା କହିବା ସ୍ୱାଧୀନତା ସେମାନଙ୍କର ନଥିଲା। ସେମାନେ ଯଦି 5 ଜଣ ଲୋକ ଏକାଠି ମିଶିକିରି ରହିଗଲେ, ସେମାନେ ଭାବୁଥିଲେ ଆମ ବିରୁଦ୍ଧରେ କ'ଣ ଷଡ଼ଯନ୍ତ୍ର କରୁଛନ୍ତି, ସରକାର ବିରୁଦ୍ଧରେ ଷଡ଼ଯନ୍ତ୍ର କରୁଛନ୍ତି ଭାବି କିଛି ଲୋକ ମେଳି ହେଲେ ସେମାନଙ୍କୁ ମେଳି ହେବା ପାଇଁ ମନା କରୁଥିଲେ, ଏକାଠି ବସିବା ପାଇଁ ମନା କରୁଥିଲେ। କହିଲେ ଦେଖି କେତେ କଷ୍ଟ ହେଉଥିବ। ପ୍ରକୃତରେ ଗୋଟିଏ ପକ୍ଷୀ ପିଞ୍ଜରାରେ ଥିବ, ତାକୁ ଆମେ ସୁନା ଥାଳିରେ ଖାଇବାକୁ ଦେଲେ ବି ତାକୁ ସେଇଟା ଭଲ ଲାଗିବନି ପିଲେ। ଆମେ କେତେ ସ୍ୱାଦିଷ୍ଟ ଖାଦ୍ୟ ଖାଇବାକୁ ଦେଲେ ବି ଯଦି ସିଏ ପିଞ୍ଜରାରେ ଅଛି, ପରାଧୀନ ଅଛି, ତାକୁ ସେସବୁ ଭଲ ଲାଗିବନି। ତାକୁ ଯଦି ଆମେ ମୁକ୍ତ କରିଦେବା, ମୁକ୍ତ ଆକାଶରେ ଛାଡ଼ିଦେବା, ସିଏ ତାର ବୁଲି ବୁଲି ତାର ସାଙ୍ଗସାଥିଙ୍କ ସହ ମିଶିବ, ମୁକ୍ତ ଆକାଶରେ ବୁଲିବ, ତା ମନ ଇଚ୍ଛା ସିଏ ଖାଇବ, ବୁଲିବ, ପିଇବ, ଯାହା କିଛି କରିବ ତାକୁ ସେଇଟା ଭଲ ଲାଗିବ। ତେଣୁ ବନ୍ଦୀ ହେଇକି ଯିଏ ଥିବ, ତାହାପରେ ଯେତେବେଳେ ସ୍ୱାଧୀନତାଟା ପାଇବ, ତାକୁ କେତେ ଖୁସି ଲାଗିଥିବ ଭାବିଲ। ଯେତେବେଳେ ଆମର ଦେଶ ପରାଧୀନ ଥିଲା, ତାପରେ ଅଗଷ୍ଟ ମାସ 15 ତାରିଖରେ ସ୍ୱାଧୀନତା ପାଇଲା, ସେତେବେଳେ ଆମ ଅଜା ଜେଜେବାପା ମାନେ କହୁଥିଲେ ତାଙ୍କୁ ଏତେ ଖୁସି ଲାଗିଥିଲା, ସେମାନେ ମାନେ ଏତେ ଖୁସି ହେଇଯାଇଥିଲେ। ବାଜା ବାଜୁଥିଲା, ସାଇ ସାଇରେ ଲୋକମାନେ ଜୟ ଜୟ କହିକି ବୁଲୁଥିଲେ, ମିଠା ବଣ୍ଟା ହେଉଥିଲା, ବିସ୍କୁଟ ବଣ୍ଟା ହେଉଥିଲା, ସ୍କୁଲ କଲେଜରେ ପିଲାମାନେ ଖୁବ୍ ଖୁସି ହେଉଥିଲେ, ଭୋଜି ଭାତ ହେଉଥିଲା, ଏତେ ଖୁସି ହେଉଥିଲା। ଏବେ ବି ଆମ ଦେଶ ସ୍ୱାଧୀନ ହେଇଛି, କିନ୍ତୁ

ଆମେ ପରାଧୀନତା କ'ଣ ଜାଣିନି ନା, ଆମେ ସ୍ୱାଧୀନ ଭାରତରେ ଜନ୍ମ ହେଇଛେ। ତେବେ ଆମର ଭଗବାନ କରନ୍ତୁ ଆମ ଦେଶ ଏମିତି ସ୍ୱାଧୀନତା ଦିବସ ସବୁ ବର୍ଷ ମନାଉଥାଉ, ଆମ ଦେଶରେ ସୁଖ ଶାନ୍ତି ରହୁ। ଆଉ ଆମେ ସମସ୍ତେ ମିଳିମିଶି ଠାକୁରଙ୍କ ନିକଟରେ ପ୍ରାର୍ଥନା କରିବା ଯେ ଆମେ ସବୁବେଳେ ସ୍ୱାଧୀନ ହୋଇକି ରହିବା, ଆଉ ଏକାଠି ହୋଇ ଆମ ସ୍ୱାଧୀନ ଦେଶ ପାଇଁ କାମ କରିବା। ଗାନ୍ଧିଜୀ ଯେଉଁ ସ୍ୱପ୍ନ ଦେଖିଥିଲେ, ରାମରାଜ୍ୟର ସ୍ୱପ୍ନ, ଆଶା ଆମେ ମିଳିମିଶି ତାକୁ ସାକାର କରିବା। ଆମେ ଯେଉଁ ଆଜି ସ୍ୱାଧୀନତାର ମଧୁ ଚାଖିଛେ, ଏଇ ସ୍ୱାଧୀନତା ପାଇଁ ବହୁତ ଲୋକ ବହୁତ ପରିଶ୍ରମ କରିଯାଇଛନ୍ତି, ବହୁତ ସ୍ୱାଧୀନତା ସଂଗ୍ରାମୀ ତାଙ୍କ ଲହୁ ଲୁହ ଢାଳିଛନ୍ତି ଏଇ ସ୍ୱାଧୀନତା ସଂଗ୍ରାମୀ ପାଇଁ। ହସି ହସି କାରାବରଣ କରିଛନ୍ତି ଆମର ତୁଙ୍ଗ ନେତାମାନେ, ହସି ହସି ଜେଲ୍ ଯାଇଛନ୍ତି ଗାନ୍ଧୀ, ଜବାହରଲାଲ ନେହେରୁ ଆଉ ଲାଲ ବାହାଦୁର ଶାସ୍ତ୍ରୀ, ଏମିତି ବହୁତ ଲୋକ ହସି ହସି ଜେଲ୍ ଯାଇଛନ୍ତି। ଦେଶ ପାଇଁ ଜୀବନ ଦେବାକୁ ମଧ୍ୟ ସେମାନେ ପଛେଇ ନାହାନ୍ତି। ଆଜି ତାଙ୍କର ଚରଣ କମଳରେ, ସେଇ ଦେଶପ୍ରେମୀମାନଙ୍କ ଚରଣ କମଳରେ ଆସ ଆମେ ଶ୍ରଦ୍ଧା ସୁମନ ଢାଳିବା, କୋଟି କୋଟି ପ୍ରଣତି ତାଙ୍କୁ ଜଣାଇବା, ଯାହା ପାଇଁ ଆମେ ଆଜି ଖୁସିରେ ସ୍ୱାଧୀନ ଭାବରେ ଆମ ଦେଶରେ ବୁଲିପାରୁଛେ।

0: ଶୁଣିଲା ମାନେ ତମମାନଙ୍କୁ ଗପ ଶୁଣିବାକୁ ଭଲ ଲାଗେ, ଗୀତ ଶୁଣିବାକୁ ଭଲ ଲାଗେ, ଚିତ୍ର କରିବାକୁ ଭଲ ଲାଗେ, ଖେଳିବାକୁ ଭଲ ଲାଗେ, ଆଉ ନୂଆ ନୂଆ ସାଥୀଙ୍କ ସହ କଥାବାର୍ତ୍ତା କରିବାକୁ ମଧ୍ୟ ଭଲ ଲାଗେ, ନୁହଁ? ତେବେ ସବୁଦିନ ପରି ଆମେ ମଧ୍ୟ ଆଜି ତମ ପାଇଁ ଗୋଟେ ସାଥୀଙ୍କ ସହ କଥାବାର୍ତ୍ତା ରଖିଛୁ। ଆଚ୍ଛା, ତମ ନାଁ କ'ଣ କହିଲ?
1: ମୋ ନାଁ ଶ୍ରୀକାନ୍ତ ଦାସ।
0: କ'ଣ ପଢୁଛ?
1: ମୁଁ ଅଷ୍ଟମ ଶ୍ରେଣୀରେ ପଢେ।
0: କୋଉ ସ୍କୁଲରେ ପଢୁଛ?
1: ସେଣ୍ଟ ଜେଭିୟର୍ସ ହାଇ ସ୍କୁଲ।
0: ଆଚ୍ଛା, ତମ ଘରେ କିଏ କିଏ ସବୁ ରହୁଛନ୍ତି?
1: ମୋ ଜେଜେବାପା, ମୋ ବାବା, ମୋ ମାମା ଆଉ ଦାଦା ଖୁଡ଼ି ଆଉ

0: ବଢିଆ କଥା। ଜେଜେବାପା ନ୍ୟୁଜ୍ ପେପର ପଢୁଛନ୍ତି, ତମେ ପଢୁଛ ନା ନ୍ୟୁଜ୍ ପେପର?
1: ହଁ, ତାଙ୍କର ସରିଲା ପରେ ମୁଁ ତାଙ୍କଠୁ ମାଗିକି ସେଟା ପଢେ।
0: ଜାଣିଛ ନା, ନ୍ୟୁଜ୍ ପେପର ପଢିବା ଗୋଟେ ବହୁତ ଭଲ ଅଭ୍ୟାସ,
1: ହଁ
0: ନାଇଁ କି? ପଢିବାଟା ଗୋଟେ ଭଲ ଅଭ୍ୟାସ। ଆଜିକାଲି ଆମର ଯେଉଁ ଇଣ୍ଟରନେଟ୍ ଯୁଗ ହେଇଗଲା, ମୋବାଇଲ ହେଇଗଲା, ଆମେ ଆଉ ବହି ପୁସ୍ତକ ଖବରକାଗଜ ପଢ଼ୁନି, ନାଇଁ?
1: ହଁ,
0: କିନ୍ତୁ ପଢିବାଟା ଗୋଟେ ଭଲ ଅଭ୍ୟାସ, ନାଇଁ?
1: ବହୁତ ଭଲ ଅଭ୍ୟାସ।
0: ବଢିଆ କଥା। ଆଉ ତମେ କ'ଣ କବିତା ଗପ କିଛି ଲେଖାଲେଖି କରୁଛ କି?
1: ନାଇଁ
0: କିଛି ଲେଖୁନ, କିନ୍ତୁ
1: ନାଇଁ
0: ଲେଖିବାରେ ଆଗ୍ରହ ଅଛି ନା?
1: ହଁ
0: ଆଚ୍ଛା, ବଢିଆ କଥା। ଆଚ୍ଛା, ତମେ କ'ଣ ଗୋଟେ କବିତା ଶୁଣିବି କହୁଥିଲ ତମ ବହିର ନା?
1: ହଁ
0: କହିଲ।
1: ବାରମାସୀ ଗୀତ ଏହି କବିତାଟିକୁ ଅଚ୍ୟୁତାନନ୍ଦ ଦାସ ଲେଖିଛନ୍ତି। ଆଦ୍ୟ ମାର୍ଗଶିର ଶିଶିରେ ସୀତ, ଶ୍ରୀକୃଷ୍ଣ ଜାଣନ୍ତି ରାଧିକା ଚିତ। ଦୁଃଖୀର ଜୀବନ ଦୁଃଖୀ ସଙ୍ଗାତ, କାହୁଁ ଆଣିଦେବି କମଳ କାନ୍ତ। ପୌଷେ ଚନ୍ଦ୍ରାବଳୀ ଜପଇ ବସି, ହସ୍ତେ ବର୍ଣ୍ଣମାଳା କଣ୍ଠେ ତୁଳସୀ। ସେଇଦିନ ଗାଇବ ଗୋବିନ୍ଦ ବର, କୃଷ୍ଣ କଥାଯାକ ପଡ଼େ ମନର। ମାଘରେ ମାଧୋଇ ଆସିବ ବୋଲି ସେଜ ସଜାଇଲେ ପାଖୁଡ଼ା ମଲି, ଜାଳି ବସାଇଲି ମାଣିକ୍ୟବତୀ, ଚକ୍ଷୁ ଉଜାଗରେ ପାହିଲା ରାତି। ଫଗୁଣ ମାସରେ ଦୋଳ ଗୋବିନ୍ଦ, ଫଗୁ ଖେଳୁଥାନ୍ତି ପରମାନନ୍ଦ। ଅବିର ସଙ୍ଗେ ଝାଲର ମିଶାଇ, ଫଗୁ ଖେଳୁଥାନ୍ତି ଯଦୁ ଗୋସାଇଁ। ଚୈତ୍ର ମାସରେ ଫୁଟଇ ମଲି, ଚୁଆ ଚନ୍ଦନକୁ ମୁଁ ତେଜିଆ ତେଲି। ମଲି ପୁଷ୍ପରେ ମୁଁ କଲି ବିଞ୍ଛଣି, ଯୋଗ ଭେଟ ହେଲେ ସାରଙ୍ଗ ପାଣି। ବୈଶାଖ ମାସରେ ଖରା ଗ୍ରୀଷ୍ମ, ଚନ୍ଦନ କର୍ପୂର ଅଙ୍ଗେ ଲେପନ। ଆଲଟ ଚାମର ଧରନ୍ତି ବାଳି, ମୋ ପୁରେ ବିଜୟ ଶ୍ରୀବନ ମାଳି। ଜ୍ୟେଷ୍ଠ ମାସରେ ଏଡ଼େ ଗୁଳଗୁଳି, ସ୍ନାହାନକୁ ବିଜେ ଶ୍ରୀବନ ମଳି। ସ୍ନାହାନ ସାରି ଅଣସର ଗଲେ, ଗୋପ ଯୁବତୀଙ୍କୁ ଅନାଥ କଲେ। ଆଷାଢ଼ ମାସରେ ଗୁଣ୍ଡିଚା ଜାତ, ରଥେ ବିଜେ କଲେ ଶ୍ରୀ ଜଗନ୍ନାଥ। ଆଗେ ବଳଭଦ୍ର ବସିଲେ ଯାଇ, ମଝିରେ ସୁଭଦ୍ରା ପଛେକ ନାହିଁ। ଶ୍ରାବଣ ମାସରେ ଘୋଷ ବରଷା, ସକଳ ଛାଡ଼ି ଶ୍ରୀକୃଷ୍ଣରେ ଆଶା। ନ ଚୁରଇ ମୋତେ ସୁବାସ ବାସ, ଅନ୍ନ ପାଣି ଯାକୁ ଲାଗୁଛି ବିଷ। ଭାଦ୍ରବ ମାସରେ ହରି ଜନମ, ଘରେ ଘରେ ପ୍ରଭୁ ହେଲେ ଜନମ। ଜନମ ହୋଇ ଗୋପରେ ବଢ଼ିଲେ, କଂସାସୁରକୁ ଶେଷରେ ନାସିଲେ। ଆଶ୍ୱିନ ମାସରେ କୁଆଁରୀ ଜହ୍ନ, ପଶା ଖେଳିବାକୁ ବଳୁଛି ମନ। ଚନ୍ଦ୍ର କିରଣରେ ଖେଳନ୍ତି ପଶା, କୃଷ୍ଣ କଲେ ମୋତେ ଭଗାରି ହସା। କାର୍ତ୍ତିକ ସମ୍ପୂର୍ଣ୍ଣ ଏ ବାର ମାସ, ବାଲୁକା ପୂଜି କରନ୍ତି ହବିଷ୍ୟ। ଦାମୋଦର ପୂଜାରେ ମୋର ଆସ, ଭାବରେ ଭଣିଲେ ଅଚ୍ୟୁତ ଦାସ।
0: ବାଃ ବାଃ, ବହୁତ ବଢ଼ିଆ। ଆଉ ଆମର ଓଡ଼ିଆ ବାର ମାସ ଉପରେ ଲେଖା ହେଇଛି ଗୀତଟା, ନାଇଁ?
1: ହଁ,
0: ତମେ କୁମାର ପୂର୍ଣ୍ଣମୀ ଦିନ ବହୁତ ମଜା କରୁଥିବ ନା?
1: ମୋର କୁମାର ପୂର୍ଣ୍ଣମୀ ବାସି ଦିନ ମୋ ଜନ୍ମ ହେଇଛି।
0: ଆରେ ବା, ବହୁତ ବଢ଼ିଆ। ଆଉ ମାନେ ଆଜି କୁମାର ପୂର୍ଣ୍ଣମୀ ପାଇଁ ଗୋଟେ ନୂଆ ଡ୍ରେସ୍ ପିନ୍ଧୁଥିବ, ଜନ୍ମଦିନ ପାଇଁ ଆଉ ଗୋଟେ ନୂଆ ଡ୍ରେସ୍।
1: ହଁ
0: ହଁ,
1: ହଁ,
0: ମଜା ହିଁ ମଜା ତମର ଆଉ। ହଁ, ବହୁତ ବଢ଼ିଆ ଲାଗିଲା ତମ ସାଙ୍ଗେ କଥା ହେଇକି। ଭବିଷ୍ୟତରେ କ'ଣ ହବ ବୋଲି ଭାବିଛ କହିଲ?
1: ମୋର ବହୁତ ସାରା ସ୍ୱପ୍ନ ଅଛି, ଯେମିତିକି ଡାକ୍ତର ଆଉ IAS ହବାର ବହୁତ ବଡ଼ ସ୍ୱପ୍ନ ଅଛି।
0: ଦୁଇଟାରୁ କୋଉଟା ବେଶୀ ଭଲ ଲାଗୁଛି ତମକୁ, ଡାକ୍ତର ହବ ନା IAS ହବ?
1: ଡାକ୍ତର।
0: ଡାକ୍ତର ହବ ନା?
1: ହଁ,
0: କାଇଁ IAS ହେଲେ କ'ଣ ଅସୁବିଧା ଅଛି ଡାକ୍ତର ହବ?
1: ଡାକ୍ତର ହେଲେ ମୁଁ ପେଡିଟିସିଆନ ହବାର ସ୍ୱପ୍ନ ଦେଖିଛି, କାହିଁକି ମୋତେ ପିଲାମାନଙ୍କ ସହିତ ଖେଳିବା ବହୁତ ମଜା ଲାଗେ, ସେଥିପାଇଁ ମୁଁ ଡାକ୍ତର ହେବାଟାକୁ ଅଧିକ ସ୍ୱପ୍ନ ବଡ଼ ଭାବିଛି।
0: କିନ୍ତୁ ତମ ପିଲାମାନଙ୍କ ସହିତ ସିନା ଖେଳିବାକୁ ଭଲ ପାଉଛ, ତମେ ଯେତେବେଳେ ଔଷଧ ଦବ, ଇଞ୍ଜେକ୍ସନ୍ ଦବ, ପିଲାମାନେ ତମକୁ ଭଲ ପାଇବେନି, ନାଇଁ କି? ଡାକ୍ତରମାନଙ୍କୁ ସବୁ ପିଲା ଡରନ୍ତି, କାହିଁ ଇଞ୍ଜେକ୍ସନ୍ ଦେଇଦେବେ କହିଲେ ଡରନ୍ତି, ଆଉ ତମେ କେମିତି ପିଲାଙ୍କୁ ଭଲ ପାଉଛ?
1: ପିଲାଙ୍କୁ ମୁଁ ଖେଳ ହସ ଖେଳ କରିକି ଯାହା ବି ଔଷଧ ସବୁ ଅଛି
0: ତାଙ୍କୁ ଚକୋଲେଟ୍ ଦବ, ତାପରେ ଔଷଧ ଖୁଆଇଦବ, ନାଇଁ କି? ବହୁତ ବଢ଼ିଆ, ନାଇଁ? ତାପରେ ପିଲାମାନେ ବି ତମ ସାଙ୍ଗେ ଖେଳିବେ, ବହୁତ ବଢ଼ିଆ। ଯାହା ହଉ, ଭବିଷ୍ୟତରେ ତୁମେ ବହୁତ ବଡ ଡକ୍ଟର ହୁଅ, ପିଲାଙ୍କ ସାଙ୍ଗରେ ବି ସମୟ କଟେଇ ବୋଲି ଯେଉଁ ଭାବିଛ, ସେମାନଙ୍କୁ କେମିତି ଖୁସିରେ ରଖିହେବ, ତାଙ୍କୁ କେମିତି ରୋଗ ବୈରାଗ ନ ହେବ, ଏସବୁ ବିଷୟ ପାଇଁ ତମେ ଚେଷ୍ଟା କରିବ ଭବିଷ୍ୟତରେ, ନାଇଁ? ତମର ଗୋଟେ ଆଗ୍ରହ ଅଛି ମାନେ ତମେ ନିଶ୍ଚୟ ଉପରେ କାମ କରିବ ନା, ନାଇଁ କି? ଆଚ୍ଛା, ବହୁତ ବଢ଼ିଆ କଥା। ଆଚ୍ଛା, ତମ ଜେଜେବାପାଙ୍କ ସାଙ୍ଗରେ ତମେ କେମିତି ସମୟ କଟାଉଛ ଟିକେ କହିଲ?
1: ଜେଜେବାପାଙ୍କ ସହିତ ସକାଳ ସମୟରେ ମୁଁ ତାଙ୍କ ସହ ଚାଲିବାକୁ ଯାଏ, ତାଙ୍କେ ଘରୁ ଆସିଲେ ତାଙ୍କର ବ୍ୟାୟାମ ସମୟରେ ମୁଁ ତାଙ୍କ ସହିତ କିଛି ସମୟ ବ୍ୟାୟାମ କରୁଥାଏ। ଯଦି ସ୍କୁଲ ନଥିବ, ଛୁଟି ହୋଇଥିବ, ତାଙ୍କ ସହ ମିଶିକି ନ୍ୟୁଜ୍ ପେପର ପଢେ, ଏହିପରି।
0: ବହୁତ ବଢ଼ିଆ କଥା, ତମ ସାଙ୍ଗେ କଥା ହେଇ ବହୁତ ଖୁସି ଲାଗିଲା। ଆକାଶବାଣୀ ତରଫରୁ ଅନେକ ଧନ୍ୟବାଦ।
1: ଧନ୍ୟବାଦ।
0: ତେବେ ପିଲେ, ତୁମେ ତ ଜାଣିଛ ଆମ ଦେଶ ଭାରତ ଯେତେବେଳେ ସ୍ୱାଧୀନ ହେଲା, ଏଥିପାଇଁ ବହୁ କଷ୍ଟ ସ୍ୱୀକାର କରି ଆମ ଦେଶର ସ୍ୱାଧୀନତା ସଂଗ୍ରାମୀମାନେ ଦେଶ ପାଇଁ ସ୍ୱାଧୀନତା ଆଣିଥିଲେ। ଏଥିପାଇଁ ସେମାନେ ବହୁ

0: ଜେଲ୍ ଯାଇଥିଲେ, ବହୁବାର ପୁଲିସ୍ ଠାରୁ ଲାଠି ମଧ୍ୟ ଖାଇଥିଲେ, ଆହୁରି ଅନେକ କଷ୍ଟ ସ୍ୱୀକାର କରି ସେମାନେ ଏହି ଦେଶ ପାଇଁ ସ୍ୱାଧୀନତା ଆଣିଥିଲେ। ତେବେ ଏମିତି ଜଣେ ସ୍ୱାଧୀନତା ସଂଗ୍ରାମୀ ଥିଲେ ଖୁଦିରାମ ବୋଷ। ତାହେଲେ ଆସ ବର୍ତ୍ତମାନ ତାଙ୍କ ବିଷୟରେ ଅଧିକ କିଛି ଜାଣିବା। ତୁମକୁ କହୁଛନ୍ତି ଅପା ଶୁଭସ୍ମିତା ପାଣିଗ୍ରାହୀ।
1: ଅଗ୍ନିଯୁଗର କିଶୋର ସହିତ ଖୁଦିରାମ ବୋଷ 200 ବର୍ଷର ପରାଧୀନତାର ଶୃଙ୍ଖଳକୁ ଛିନ୍ନ କରିବା ପାଇଁ ଯେଉଁମାନେ ନିଜ ଜୀବନକୁ ସ୍ୱାଧୀନତାର ଯଜ୍ଞବେଦୀରେ ଉତ୍ସର୍ଗ କରିଥିଲେ ସେମାନଙ୍କ ମଧ୍ୟରୁ ଅଗ୍ନିଯୁଗର କିଶୋର ସହିତ ଖୁଦିରାମ ବୋଷ ଅନ୍ୟତମ। ସେ 1899 ମସିହା ଡିସେମ୍ବର 3 ତାରିଖ ବଙ୍ଗଳାର ଅବିଭକ୍ତ ମେଦିନପୁର ଜିଲ୍ଲାର ହାବିବତପୁର ଗ୍ରାମରେ ପିତା ତ୍ରୈଲୋକ୍ୟନାଥ ବୋଷ ଓ ମାତା ଲକ୍ଷ୍ମୀପ୍ରିୟା ଦେବୀଙ୍କ ଔରସରୁ ଜନ୍ମଗ୍ରହଣ କରିଥିଲେ। ଲକ୍ଷ୍ମୀପ୍ରିୟା ଦେବୀଙ୍କର ପୂର୍ବରୁ 2 ପୁତ୍ର ସନ୍ତାନ ମୃତ୍ୟୁବରଣ କରିଥିବାରୁ ପୁତ୍ରର ଦୀର୍ଘାୟୁ କାମନା କରି 3 ମୁଠା ଖୁଦ ବିନିମୟରେ ବିକ୍ରି କରିଦେଇଥିବାରୁ ତାଙ୍କ ନାମ ହେଲା ଖୁଦିରାମ। ଖୁଦିରାମ 6 ବର୍ଷ ବୟସରେ ଉଭୟ ବାପା ମାଆଙ୍କୁ ହରାଇ ବଡ଼ ଭଉଣୀ ଅପରୂପା ଦେବୀ ଓ ଭିଣୋଇ ଅମୃତଲାଲଙ୍କ ଦ୍ୱାରା ଲାଳିତ ପାଳିତ ହେଲେ। ସେଠାରେ ଭିଣୋଇ ଖୁଦିରାମଙ୍କୁ ତମଲୁକର ହାମିଲଟନ୍ ସ୍କୁଲରେ ନାମ ଲେଖାଇଥିଲେ। ଦିନକର ଘଟଣା, ଖୁଦିରାମ ସ୍କୁଲରୁ ଫେରିବା ସମୟରେ ଭଣଜା ଲଳିତ ମୋହନଙ୍କ ସହ ଏକ ଜଙ୍ଗଲ ରାସ୍ତା ଦେଇ ଯାଉଥିଲେ। ଜଙ୍ଗଲ ମଧ୍ୟରେ ଥିବା ଶିବ ମନ୍ଦିର ନିକଟରେ ଅନେକ ଲୋକଙ୍କୁ ଅଧିଆ ପଡ଼ିଥିବା ଦେଖି ଏହାର କାରଣ ପଚାରିଲେ। ଲଳିତ କହିଲେ, ଏହି ଲୋକମାନେ ରୋଗରୁ ମୁକ୍ତି ପାଇଁ ଏପରି କରୁଛନ୍ତି। ଖୁଦିରାମ କହିଲେ, ତେବେ ମୁଁ ମଧ୍ୟ ମୋ ଦେଶର ଗୋଲାମୀର ରୋଗରୁ ମୁକ୍ତ କରିବା ପାଇଁ ଅଧିଆ ପଡ଼ିବି। ଖୁଦିରାମ ନ ଖାଇ ନ ପିଇ ସେଠାରେ ଅଧିଆ ପଡ଼ିଲେ। ଲଳିତ ସ୍କୁଲର ପ୍ରଧାନ ଶିକ୍ଷକ ସ୍ୱତନ୍ତ୍ର ନାଥ ବୋଷଙ୍କୁ ଏହି ଖବର ଦେବା ମାତ୍ରେ ସେ ଆଶ୍ଚର୍ଯ୍ୟ ହୋଇ ସେଠାକୁ ଦୌଡ଼ିଯାଇ ଖୁଦିରାମଙ୍କୁ କୋଳେଇ ନେଲେ। ସମୟକ୍ରମେ ଖୁଦିରାମ ସ୍ୱତନ୍ତ୍ରନାଥ ବୋଷଙ୍କ ଠାରୁ ବିପ୍ଳବର ଦୀକ୍ଷା ଗ୍ରହଣ କରିଥିଲେ। ତଥାକଥିତ ଭଲ ଛାତ୍ରମାନଙ୍କ ଭଳି ବହି ମୁଖସ୍ଥ କରି ଶିକ୍ଷା ଅର୍ଜନ କରିବା ମୋହ ତାଙ୍କୁ ଆକର୍ଷିତ କରିପାରିନଥିଲା। ଅସହାୟ ମଣିଷର ବିପଦ ସମୟରେ ସେ ସାହାଯ୍ୟ ପାଇଁ ଆଗେଇ ଆସୁଥିଲେ। ସେତେବେଳେ ତମଲୁକରେ ହଇଜା ମହାମାରୀର ରୂପ ନେଉଥିଲା। ସଂକ୍ରମଣର ଭୟରୁ ରୋଗୀର ଆତ୍ମୀୟ ସ୍ୱଜନ ମଧ୍ୟ ରୋଗୀ ପାଖକୁ ଯାଉନଥିଲେ। ମାତ୍ର ଖୁଦିରାମ ହଇଜା ଭଳି ସଂକ୍ରାମକ ରୋଗୀମାନଙ୍କ ସେବା କରି ପାଉଥିଲେ ଅଫରନ୍ତ ଆନନ୍ଦ। ମୁକ୍ତି ପିପାସୁ ଖୁଦିରାମ ବୋଷ ବୁଝିପାରିଥିଲେ ଯେ ଦେଶ ମାତୃକାର ଶୃଙ୍ଖଳ ମୋଚନ ପାଇଁ ସଶସ୍ତ୍ର ସଂଗ୍ରାମୀ ସଠିକ୍ ପଥ। ସେଥିପାଇଁ ଅନୁଶୀଳନ ସମିତିର ସଭ୍ୟ ହୋଇ ଆରମ୍ଭ କଲେ ନିଜର ବିପ୍ଳବୀ କର୍ମକାଣ୍ଡ। ଏହି ଅନୁଶୀଳନ ସମିତି ବିପ୍ଳବୀ ଆନ୍ଦୋଳନ ଗଢ଼ି ତୋଳିବା ସହ ବ୍ୟାୟାମ କୁସ୍ତି କସରତ ମଧ୍ୟ ଶିଖାଉଥିଲେ। ଏତଦ୍ବ୍ୟତୀତ ବନ୍ୟା ବାତ୍ୟା ପ୍ରପୀଡ଼ିତଙ୍କୁ ସହାୟତା କରିବାରେ ପ୍ରମୁଖ ଭୂମିକା ପାଳନ କରୁଥିଲେ। ଜନଗଣଙ୍କ ଐକ୍ୟକୁ ଧ୍ୱଂସ କରିବା ପାଇଁ ଡିଭାଇଡ୍ ଆଣ୍ଡ ରୁଲ୍ ନୀତିକୁ ଆପଣାଇ 1905 ମସିହାରେ ଲର୍ଡ଼ସ୍ କର୍ଜନ ବଙ୍ଗଭଙ୍ଗ ଆଇନ ଆଣିଥିଲେ। ଲର୍ଡ଼ସ୍ କର୍ଜନ ହୁଙ୍କାର ଦେଇ କହିଲେ, ପାର୍ଟିସନ୍ ଅଫ୍ ବେଙ୍ଗଲ ଇଜ୍ ସେଟଲ୍ ଫ୍ୟାକ୍ଟ। ଗାଁ ବସ୍ତି ସହର ଅଫିସ୍ ଅଦାଲତ ସ୍କୁଲ କଲେଜ ସର୍ବତ ଗୋଟିଏ କଥା, ଆମେ ଏହି ସିଦ୍ଧାନ୍ତ ମାନିବୁ ନାହିଁ। ସୁରେନ୍ଦ୍ରନାଥ କହିଲେ, ୱି ମୋଷ୍ଟ ଅନ୍ସେଟଲ୍ ଦ ସେଟଲ୍ ଫ୍ୟାକ୍ଟ। ସମସ୍ତ ବଙ୍ଗଳା ବଙ୍ଗଭଙ୍ଗ ବିରୋଧୀ ଆନ୍ଦୋଳନର ଉତ୍ତାଳ ତରଙ୍ଗରେ ଫାଟି ପଡ଼ିଲା। ଆବାଳ ବୃଦ୍ଧ ବନିତା ଏହି ସଂଗ୍ରାମରେ ସାମିଲ ହେଲେ। ଆନ୍ଦୋଳନକୁ ଦମନ କରିବା ପାଇଁ ବ୍ରିଟିଶ ସରକାର ଅକଥନୀୟ ଅତ୍ୟାଚାର ଓ ଜୁଲୁମ ଚଳାଇଲେ। ଅତ୍ୟାଚାରର ମୁଖ ନାୟକ ଇଂରେଜ ମାଜିଷ୍ଟ୍ରେଟ କିଙ୍ଗସଫୋର୍ଡ ବର୍ବର ଦମନ ଲୀଳାକୁ ବୃଦ୍ଧ ଶିଶୁ ମହିଳା ଛାତ୍ର ଯୁବକ କେହି ବି ବାଦ ପଡ଼ିଲେ ନାହିଁ। ବିଶେଷ କରି ସୁଶୀଲ ସେନ ନାମକ ଜଣେ ବାଳକଙ୍କୁ ପ୍ରକାଶ୍ୟରେ ଅମାନସିକ ବେତ୍ରାଘାତ ଦେବା ଘଟଣା ବିପ୍ଳବୀମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କଲା। କିଙ୍ଗସଫୋର୍ଡର ଅତ୍ୟାଚାର ଦିନକୁ ଦିନ ଅସହ୍ୟ ହୋଇପଡ଼ିଲା। ତେଣୁ ଅତ୍ୟାଚାରୀ କିଙ୍ଗସଫୋର୍ଡକୁ ଉଚିତ ଶାସ୍ତି ଦେବା ପାଇଁ ଅନୁଶୀଳନ ସମିତି ସିଦ୍ଧାନ୍ତ ଗ୍ରହଣ କଲା। ବ୍ରିଟିଶ ସରକାର ଏ ଖବର ପାଇ କିଙ୍ଗସଫୋର୍ଡକୁ ମୁଜାଫରପୁରକୁ ବଦଳି କରିଦେଇଥିଲା। କିଙ୍ଗସଫୋର୍ଡକୁ ମୁଜାଫରପୁରରେ ହତ୍ୟା

0: କରିବା ପାଇଁ ଅନୁଶୀଳନ ସମିତିରେ ନିଷ୍ପତ୍ତି ନିଆଗଲା। ଦୁଇ ତରୁଣ ବିପ୍ଳବୀ ଖୁଦିରାମ ବୋଷ ଓ ପ୍ରଫୁଲ୍ଲ ଚକିଙ୍କୁ ଏହି ଦାୟିତ୍ୱ ଦିଆଗଲା। ଏହି ଘୋଷଣା ଶୁଣି ଖୁଦିରାମ ଖୁସିରେ ଆତ୍ମହରା ହୋଇପଡ଼ିଲେ। ନିଷ୍ପତ୍ତି ଅନୁଯାୟୀ ଖୁଦିରାମ ପ୍ରଫୁଲ୍ଲ ଚକିଙ୍କୁ ଧରି ମୁଜଫରପୁରରେ ପହଞ୍ଚିଗଲେ। କିଛିଦିନ କିଙ୍ଗସଫୋର୍ଡ଼ର ଗତିବିଧିକୁ ଲକ୍ଷ୍ୟ କରି କ୍ଲବ୍ର ବଙ୍ଗଳା ଅଭିମୁଖୀ ଯାଉଥିବା ତାଙ୍କ ଗାଡ଼ିକୁ ବୋମା ନିକ୍ଷେପ କଲେ। ମାତ୍ର ସେଦିନ ଗାଡ଼ିରେ କିଙ୍ଗସଫୋର୍ଡ଼ ନଥିଲେ। ଏହାପରେ ଦୁଇ ସାଥୀ ବିପରୀତ ଦିଗରେ ଦୌଡ଼ିଲେ। ଅଳ୍ପ କିଛି ବାଟ ଗଲାପରେ ଜଣେ ଭାରତୀୟ ପୋଲିସର ବିଶ୍ୱାସଘାତକତା ଫଳରେ ପ୍ରଫୁଲ୍ଲ ଚାକି ବ୍ରିଟିଶ ହାତରେ ଧରାପଡ଼ିବା ପୂର୍ବରୁ ନିଜ ପିସ୍ତଲରେ ନିଜକୁ ଗୁଳି କରି ହତ୍ୟା କଲେ। ଖୁଦିରାମ ମୁଜଫରପୁରଠାରୁ 25 କିଲୋମିଟର ଦୂର ଚାଲି ଚାଲି ପରଦିନ ସକାଳେ ରେଳ ଷ୍ଟେସନରେ ପହଞ୍ଚିଗଲେ। ସେତେବେଳେ ଶୋଷରେ ତାଙ୍କ ତଣ୍ଟି ଶୁଖିଯାଉଥିଲା। ପାଣି ପିଇଲା ବେଳେ ଦୁଇଜଣ କନେଷ୍ଟବଳ ତାଙ୍କୁ ଗିରଫ କଲେ। ଇତିହାସର ବିଡ଼ମ୍ବନା ଯେ ଯେଉଁମାନଙ୍କ ପାଇଁ ଜୀବନକୁ ବାଜି ଲଗାଇ ସେ କମ କରିଯାଇଛନ୍ତି ସେହିମାନେ ତାଙ୍କୁ ସନ୍ଦେହ କରି ବ୍ରିଟିଶ ପୋଲିସ ହାତରେ ଧରାଇଦେଲେ। ତାପରେ ବିଚାରର ପ୍ରହସନ ଚାଲିଲା ଓ ଶେଷରେ ଫାଶୀ ଦଣ୍ଡାଦେଶ ଶୁଣାଇ ଦିଆଗଲା। ମାତ୍ର ଖୁଦିରାମ ହସୁଥାନ୍ତି। ବ୍ରିଟିଶ ଜଜ୍ ଭାବିଲେ ଖୁଦିରାମ ଛୋଟ ପିଲା, ଇଂରାଜୀ ବୋଧେ ବୁଝିପାରୁନାହିଁ, ସେଥିପାଇଁ ହସୁଛନ୍ତି। ତାଙ୍କୁ ବଙ୍ଗଳା ଭାଷାରେ ବିଚାର ଶୁଣାଇ ଦିଆଗଲା। ତାପରେ ବି ଖୁଦିରାମ ହସୁଥାନ୍ତି। ଦେଶ ମାତୃକାକୁ ପରାଧୀନତାର ଶୃଙ୍ଖଳକୁ ମୁକ୍ତ କରିବା ପାଇଁ ସେ ବଦ୍ଧପରିକର ଥିଲେ, ସେଥିପାଇଁ ଜୀବନ ମଧ୍ୟ ଦେବାକୁ ସେ ପ୍ରସ୍ତୁତ ଥିଲେ। ମୃତ୍ୟୁ ତାଙ୍କୁ ଭୟଭୀତ କରିପାରିନଥିଲା। ଏହିପରିକି ଫାଶୀ ଦଣ୍ଡାଦେଶ ଶୁଣିବା ପରେ ତାଙ୍କ ଶରୀରର ଓଜନ କ୍ରମାଗତ ବୃଦ୍ଧି ପାଇଥିଲା ଓ ସେ ଖୁସିରେ ଆତ୍ମହର ହୋଇ ଉଠୁଥିଲେ। ଦେଶବାସୀଙ୍କୁ କେତେ ମାତ୍ରାରେ ଭଲ ପାଇଲେ ଜଣେ ଏଭଳି ଆଚରଣ କରିପାରେ। 1908 ଅଗଷ୍ଟ 11 ତାରିଖ ଦେଶପ୍ରେମୀ ବିପ୍ଳବୀ ଖୁଦିରାମଙ୍କୁ ଫାଶୀ ଦେବାର ଦିନ ଆସି ଉପସ୍ଥିତ ହେଲା। ଖୁଦିରାମ ହସି ହସି ଜେଲ୍ କର୍ମଚାରୀଙ୍କୁ ପଛରେ ପକାଇ ଫାଶୀ ମଞ୍ଚ ଆଡ଼କୁ ଅଗ୍ରସର ହେଲେ। ଏହି ଫାଶୀର ରୁଜୁକୁ ଚୁମ୍ବନ ଦେଇ ମୃତ୍ୟୁକୁ ପରାଜିତ କରି ମୃତ୍ୟୁଞ୍ଜୟରେ ପରିଣତ ହେଲେ।
1: ଅପା ଶୁଭସ୍ମିତା ପାଣିଗ୍ରାହୀଙ୍କ ଠାରୁ ତ ଶୁଣିଲ ସ୍ୱାଧୀନତା ସଂଗ୍ରାମୀ ଖୁଦିରାମ ବୋଷଙ୍କ ବିଷୟରେ, ତୁମକୁ ନିଶ୍ଚୟ ଭଲ ଲାଗିଥିବ। ଏଥର ଆସ ଶୁଣିବା ଗୋଟିଏ ସୁନ୍ଦର ଗୀତ।

ଶ୍ରୋତାବନ୍ଧୁ ଶୁଣୁଥିଲେ ଶିଶୁମାନଙ୍କ ପାଇଁ କାର୍ଯ୍ୟକ୍ରମ ଶିଶୁ ରାଇଜ। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଥିଲେ ସିଦ୍ଧାର୍ଥ ଶଙ୍କର ମହାରଣା ଏବଂ ଉପସ୍ଥାପନାରେ ଥିଲେ ବବିତା ମିଶ୍ର। ଆକାଶବାଣୀ ବ୍ରହ୍ମପୁର ଶ୍ରୋତାବନ୍ଧୁ ଆସନ୍ତୁ ଶୁଣିବା ସୁଗମ ସଙ୍ଗୀତଟିଏ।

ଆକାଶବାଣୀ ବ୍ରହ୍ମପୁର ସମୟ ସକାଳ 8 ହେବାକୁ ଯାଉଛି। ଶୁଣନ୍ତୁ ହିନ୍ଦୀ ଏବଂ ଇଂରାଜୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

ନ୍ୟୁଜ୍ ଅନ୍ ଏଆଇଆର୍ ମାଧ୍ୟମରେ ମଧ୍ୟ ଶୁଣିପାରୁଛନ୍ତି। ଆସନ୍ତୁ ଶୁଣିବା କେତୋଟି ପୁରୁଣା ଓଡ଼ିଆ ଚଳଚ୍ଚିତ୍ରର ଗୀତ। ପ୍ରଥମ ଗୀତଟିକୁ ନେଇଛୁ ଓଡ଼ିଆ ଚଳଚ୍ଚିତ୍ର ସମୟ। କଣ୍ଠଦାନ କରିଛନ୍ତି ସୁମନ କଲ୍ୟାଣପୁର, ରଚନା ଗଣେଶ ମହାପାତ୍ର।

0: ಹಕ್ಕಿ ಬೋಡಿಯ ಜೋಡಿ ತೊರಮೋರು.
1: ଶେଖର ଘୋଷ ଏବଂ ସ୍ୱରୂପା ଚକ୍ରବର୍ତ୍ତୀଙ୍କ କଣ୍ଠରେ ନେଇଛୁ ପରବର୍ତ୍ତୀ ଗୀତଟି, ଚଳଚ୍ଚିତ୍ର ଶଙ୍ଖ ମୁହୁରୀ।

0: ହ୍ୟାଲୋ, ସ୍ୱାସ୍ଥ୍ୟ ପାଇଁ କଥାଟିଏ କାର୍ଯ୍ୟକ୍ରମର ପ୍ରାୟୋଜକ ହେଉଛନ୍ତି ସମ୍ ହସ୍ପିଟାଲ ଶୀତଳାପଲ୍ଲୀ ବ୍ରହ୍ମପୁର। ସୁଲଭ, ସୁବିଧାଜନକ ଓ ଅତ୍ୟାଧୁନିକ ସ୍ୱାସ୍ଥ୍ୟ ସେବାର ଅନନ୍ୟ ଠିକଣା।
1: ସୁସ୍ଥ ହୃଦୟ ସୁସ୍ଥ ଜୀବନର ଆଧାର।
2: ସମ୍ ହସ୍ପିଟାଲ ବ୍ରହ୍ମପୁର 24 ଘଣ୍ଟିଆ କାର୍ଡିଆକ୍ ଏମର୍ଜେନ୍ସି ସେବା ସହିତ ଆପଣଙ୍କ ହୃଦରୋଗର ସୁରକ୍ଷା ପାଇଁ ସର୍ବଦା ପ୍ରସ୍ତୁତ। ଏଠାରେ କାର୍ଡିଓଲୋଜି, ଅତ୍ୟାଧୁନିକ କ୍ୟାଥ୍ ଲାବ୍ ଏବଂ ଅଭିଜ୍ଞ CTVS ସର୍ଜନଙ୍କ ସେବା ମାଧ୍ୟମରେ

0: हृदरोग सठिक निर्णय और आधुनिक चिकित्सा उपलब्ध
1: हृदरोग उत्तम चिकित्सा पाई भरोसा करंतु सम हॉस्पिटल सीतालपल्ली तारातारिणी रोड ब्रह्मपुर सुलभ सुविधाजनक और उन्नत स्वास्थ्य सेवार अनन्य ठिकाना।
2: श्रोता बंधु नमस्कार। स्वास्थ्य भित्तिक फोन इन कार्यक्रम हेलो स्वास्थ्य पे कथाटे आपंक स्वागत करुच्छे मु पुष्पिता पट्टनायक। एथर विषय वस्तु कर्कट रोग सर्जरी केते सुरक्षित। गत 5 तारीख दिन फोन जगे आपण ए संपर्कित समस्या को नहीं जो सब प्रश्न पचारिथिले तार उत्तर देवाई आम स्टूडियो उपस्थित थिले सर्जिकल अंकोलोजिस्ट डॉक्टर साई रुद्र श्रीचंदन पुहान। कार्यक्रम सार को स्वागत जनाऊ। सर नमस्कार।
3: नमस्कार। नमस्कार।
2: निहाती भाव रे आमे आज जो विषय वस्तु अच्छी कर्कट रोग पे सर्जरी केते सुरक्षित ता विषय रे आलोचना करबा किंतु ता पूर्व जेहेतु फोन आसे छि प्रथमे कथा हे जिबा।
4: हेलो भैया नमस्कार।
2: नमस्कार। के कहथिले?
4: सुवर्णपुर के लागा।
2: सुवर्णपुर रो कहचंती आपनकर कथा बहुत धीरे धीरे सुना दउछि तथापि आपन जानिछंती आमो पाखरे आजि सार अछंती आपनकर कोन समस्या रहिछि ना परामर्श नबा को चाहचंती पचारंतु।
4: आज्ञा नमस्कार। आज्ञा विशेषज्ञ आज्ञा।
3: नमस्कार। नमस्कार आज्ञा। कोंतु
4: जदि कैंसर सर्जरी ता कला कोना आपके कोना क्लियर हवा संभावना आछ ना क्लियर धरु नै आज्ञा।
3: भलो क्वेश्चन ते पचार चंती। एक्चुअली कैंसर रे जो सर्जरी हां कोंतु
4: मो जे प्रश्न जाय छी जे किछु किछु कोन दिजे जदि कैंसर ता जदि हमर जे अस्त्रोपचार कर जाय सर्जरी करा जाय छतरे किछु करते गरम मृत्यु मुख पहिला असुविधा जे थाय सेति सुधा पचार छी आज्ञा।
3: ଆପଣ ମାନେ ଏଇଟା ଗୋଟେ ଜେନେରାଲ କ୍ୱେଶ୍ଚିନ୍ ପଚାରୁଛନ୍ତି ମାନେ ଯେଉଁ ଜିନିଷଟା ଆପଣ କହିଲେ ସେଇଟା ଗୋଟେ ଟାଇପ୍ର ଠିକ୍ ବି ଭୁଲ ବି ଏଥିପାଇଁ କାହିଁକିନା କ୍ୟାନ୍ସରର ଅପରେସନ୍ ଯାକ ଯେତିକି ଆମେ ଅସ୍ତ୍ରୋପଚାର ଯେତିକି କ୍ୟାନ୍ସରର ଆମେ କହୁଛୁ ତାହା ନର୍ମାଲ ରୋଗର ଅସ୍ତ୍ରୋପଚାର ଠାରୁ ଟିକେ ଅଲଗା। ଆଉ ଯେହେତୁ କ୍ୟାନ୍ସର ରୋଗୀମାନେ ତାଙ୍କର ସର୍ଜରୀର ଯେଉଁ ଆମର ମାନେ ଯେଉଁ ଡିସେକ୍ସନ୍ ୱାଇଜ୍ କିମ୍ବା ଯେଉଁ ଆମେ ଯେତିକି ଅର୍ଗାନ୍ ରିସେକ୍ସନ୍ କରିବା ଯେତିକି ପାର୍ଟ ଆମେ ବାହାର କରିବା ଦେହରୁ ସେଇଟା ନର୍ମାଲ ସର୍ଜରୀ ଟିକେ ଅଧିକ ଜିନିଷ ବାହାର କରିବାକୁ ପଡ଼େ। ଯେତେବେଳେ ଆପଣଙ୍କର ଗୋଟେ ନର୍ମାଲ ଟ୍ୟୁମର ହେଇଛି ସେତେବେଳେ ଆମେ କେବଳ ସେ ଟ୍ୟୁମରଟାକୁ ହିଁ ବାହାର କରିଥାଉ କିନ୍ତୁ ଯେତେବେଳେ କ୍ୟାନ୍ସରଟା ଥାଏ ସେତେବେଳେ ଆମେ ଟ୍ୟୁମରଟାକୁ ବାହାର କଲେ ସେତିକି ସର୍ଜରୀ ମାନେ ଏନଫ୍ ନୁହଁ ମାନେ ସେତିକି ସର୍ଜରୀ ଯଥେଷ୍ଟ ନୁହଁ। ତା ସହିତ ଆମେ ଟ୍ୟୁମର ସହିତ ଟ୍ୟୁମରର ଚତୁର୍ପାର୍ଶ୍ୱରେ ଯେଉଁଟା ଆମର ନର୍ମାଲ ଟିସ୍ୟୁ ରହିଛି ମାନେ ଯେଉଁଟାକି କ୍ୟାନ୍ସର ନୁହଁ ତା ସହିତ ତାକୁ ବାହାର କରିବାକୁ ପଡ଼େ ଏବଂ ଟ୍ୟୁମର ଯେଉଁ ସବୁ ୱେରେ ଯେଉଁ ସବୁ ଗ୍ରନ୍ଥି ମାଧ୍ୟମରେ ବାହାରକୁ ସ୍ପ୍ରେଡ୍ ହୁଏ ସେଗୁଡ଼ାକ ମଧ୍ୟ ବାହାର କରିବାକୁ ପଡ଼େ। ତେଣୁ ଏ ସର୍ଜରୀଟା ଜେନେରାଲି ନର୍ମାଲ ସର୍ଜରୀ ଠାରୁ ଟିକେ ଅଧିକ କରାଯାଇଥାଏ କିନ୍ତୁ ଯେଉଁ ଆପଣ କହୁଛନ୍ତି ଯେ ସର୍ଜରୀ ପରେ ମାନେ ଜିନିଷଟା ଲୋକର ଭଲ ହେବାର ଚାନ୍ସ କେତେ ସେଇଟା ଆକ୍ଚୁଆଲି ଆମେ ସେତେବେଳେ ହିଁ ସର୍ଜରୀ କରୁ ଯେତେବେଳେ ଲୋକ 100% ଭଲ ହେବାର ଚାନ୍ସ ଥାଏ। ଯେତେବେଳେ କ୍ୟାନ୍ସରଟା ଗୋଟିଏ ଜାଗାରେ ଗୋଟିଏ ଅର୍ଗାନରେ କିମ୍ବା ଗୋଟିଏ ଅଙ୍ଗ ମଧ୍ୟରେ ମାନେ ସୀମିତ ହୋଇକି ରହିଥାଏ ସେତେବେଳେ ଆମେ ସର୍ଜରୀ କରିକି ଚେଷ୍ଟା କରୁ ଯେ ସେ କ୍ୟାନ୍ସରଟାକୁ ଟୋଟାଲ ବାହାର କରିଦେବା ପାଇଁ ଯାହାଫଳରେ କି କ୍ୟାନ୍ସରଟା ଆଉ ଅଧିକ ଦେହ ଭିତରେ ଆମର ନ ରହିକି ଟୋଟାଲ ମାନେ ସମ୍ପୂର୍ଣ୍ଣ ଭାବରେ ମୂଳ ପୋଛେଇକି ପଳାଇ ଆସେ ଆଉ ସେଥିରେ ଆପଣଙ୍କର ଭଲ ହେବାର ଚାନ୍ସ ବହୁତ ଅଧିକ। ତା'ପରେ ସେକେଣ୍ଡ କଥା ହେଲା ଯେକୌଣସି ପ୍ରୋସିଜର କରିବାକୁ ଗଲେ ତା'ର କିଛି ରିସ୍କ ରହିବ କିଛି ବେନିଫିଟ୍ ବି ରହିବ ତେଣୁ ଅଭିୟସ୍ଲି ସର୍ଜରୀର କିଛି ରିସ୍କ ରହିଛି କିନ୍ତୁ ଯଦି ଆମେ ଦେଖିବାକୁ ଯିବା ଆମେ କ୍ୟାନ୍ସର ସର୍ଜରୀ କରିବା ଦ୍ୱାରା ଆମେ ଲୋକଙ୍କର ରୋଗଟାକୁ ମୂଳପୋଚ କରିଦେଇପାରିବା।
4: ଆମେ ଯଦି ଚାହିଁବା ଯଦି କଟକ ଭୁବନେଶ୍ୱର ଛଡ଼ା ଆମ ସମ୍ବଲପୁର ଜିଲ୍ଲା ଆମର ପଶ୍ଚିମ ଓଡ଼ିଶାରେ ସର୍ଜରୀଟା ହେଇପାରୁଛି ଆଜ୍ଞା କ୍ୟାନ୍ସର ସର୍ଜରୀଟା କେଉଁ ଜାଗାରେ ହେଇପାରୁଛି ଆଜ୍ଞା?
3: କ୍ୟାନ୍ସର ସର୍ଜରୀ ପଶ୍ଚିମ ଓଡ଼ିଶା ଉପରେ ମୋର ଏତେ ମାନେ ଆଇଡ଼ିଆ ନାହିଁ ବାକି କିଛି କିଛି ଛୋଟ ଛୋଟ କ୍ୟାନ୍ସର ସର୍ଜରୀ ଆମର ବୀର ସୁରେନ୍ଦ୍ର ସାଇ ମେଡ଼ିକାଲ କଲେଜ ବୁର୍ଲା ସେଥିରେ କିଛି କିଛି ଛୋଟ ଛୋଟ କ୍ୟାନ୍ସର ସର୍ଜରୀ ହେଇପାରୁଛି ବାକି କଟକ ଭୁବନେଶ୍ୱରରେ ତ ସବୁ ପ୍ରକାର କ୍ୟାନ୍ସର ସର୍ଜରୀ ହେଇପାରୁଛି ଆମ ବ୍ରହ୍ମପୁରରେ ବି ପ୍ରାୟ ସମସ୍ତ ପ୍ରକାର କ୍ୟାନ୍ସର ସର୍ଜରୀ ଆମେ କରୁଛୁ ଯାଇକି ବୀର ସୁରେନ୍ଦ୍ର ସାଇ କଲେଜରେ ଆପଣ ଟ୍ରାଏ କରିପାରିବେ ସେଇଟା ହେଉଛି ଆମର ୱେଷ୍ଟର୍ନ ଓଡ଼ିଶାର ସବୁଠୁ ବଡ଼ ହସ୍ପିଟାଲ ଭିତରେ ଗଣାଯାଏ ଆପଣ ସେଠି ମାନେ ଆପଣ ସେଠି ଯାଇକି ଇନକ୍ୱାରି କରିପାରିବେ।
2: ବୁଝିପାରିଲେ? ଧନ୍ୟବାଦ। ଧନ୍ୟବାଦ। ମୋର କର୍କଟ ଯେଉଁ ରୋଗ ସେଇଟା ବିଷୟରେ କଥା ହେଲେ ତ ବହୁତ ସମୟ ଅଛି କିନ୍ତୁ ଆମେ ତାର ଆଜି ମୁଖ୍ୟ ଅଂଶ ନେଇଛେ ଯେ ସର୍ଜରୀଟା କେତେ ସୁରକ୍ଷିତ, ଯେଉଁ କର୍କଟ ଚିକିତ୍ସା କରାହେଉଛି ତାର ଉଦ୍ଦେଶ୍ୟ କ'ଣ, କାହିଁକି ଅପରେସନ୍ କରାହେଉଛି, ମେଡ଼ିସିନ୍ରେ ବି ଭଲ ହେଇପାରିଥାନ୍ତା
3: ସେଇଟା। ଯେଉଁ କର୍କଟ ରୋଗରେ ଯେଉଁ ସର୍ଜରୀର ପାର୍ଟ ଯେଉଁଟା ଆମେ ଡିସ୍କସ୍ କରୁଛୁ ଆଜି, ସର୍ଜରୀଟା ବହୁତ ପୁରୁଣା ଚିକିତ୍ସା ଆକ୍ଚୁଆଲି। ତ ସେତେବେଳେ ଯେତେବେଳେ ଆମେ ସର୍ଜରୀ କରୁଥିଲୁ ସର୍ଜରୀଗୁଡ଼ା ବହୁତ ଏକ୍ସଟେନ୍ସିଭ୍ ଥିଲା, ମାନେ ଆପଣଙ୍କୁ ଏକ୍ଜାମ୍ପଲ୍ ଦେବି, ଯେତେବେଳେ ସ୍ତନ କର୍କଟ ହେଉଥିଲା ପ୍ରଥମେ ସେତେବେଳେ ଯେତେବେଳେ ଆମେ ଅପରେସନ୍ ପ୍ରଥମେ ଯେତେବେଳେ ଷ୍ଟାର୍ଟ କଲେ ହାଲଷ୍ଟେଡ୍, ପ୍ରଥମେ ପୁରା ସ୍ତନକୁ ବାହାର କରିବା ସହିତ ତା ତଳର ମାଂସପେଶୀ ଯେଉଁଟା ଆମେ ପେକ୍ଟୋରାଲ ମସଲ୍ କହୁଛନ୍ତି ତା

0: ବାହାର କରିକି ଇଭିନ୍ ଆମର ଯେଉଁ ପଞ୍ଜରା ହାଡ଼ ରିବ୍ସ ତାକୁ ମଧ୍ୟ ବାହାର କରୁଥିଲେ ପ୍ରଥମେ। ତ ସେତେବେଳେ ସର୍ଜରୀ ଗୁଡ଼ାକ ବହୁତ କଷ୍ଟକର ଥିଲା ରୋଗୀ ପାଇଁ ମଧ୍ୟ, ଡାକ୍ତରମାନଙ୍କ ପାଇଁ ମଧ୍ୟ, ଆଉ ପେସେଣ୍ଟର ସେଫ୍ଟି ପ୍ରୋଫାଇଲ୍ ବି ବହୁତ କମ୍ ରହୁଥିଲା।
1: ହ୍ୟାଲୋ, ସ୍ୱାସ୍ଥ୍ୟ ପାଇଁ କଥାଟିଏ କାର୍ଯ୍ୟକ୍ରମ।
2: ହ୍ୟାଲୋ
1: ନମସ୍କାର
2: ମ୍ୟାଡ଼ାମ, ନମସ୍କାର,
1: କିଏ କହୁଛନ୍ତି?
3: ମୁଁ କଲ୍ୟାଣପୁର ଗଞ୍ଜାମରୁ ରୋହିତ କୁମାର ମାଳି,
2: ବରହମପୁର ରେଡ଼ିଓ ଷ୍ଟେସନ।
1: ହଁ, ଏଇଟା ଆକାଶବାଣୀ ବ୍ରହ୍ମପୁର ରେଡ଼ିଓ ଷ୍ଟେସନ। କୁହନ୍ତୁ, ଆପଣଙ୍କର ବୋଧେ କ'ଣ ପଚାରିବାର ଅଛି, କ'ଣ ଜାଣିବାର ଅଛି
2: ଏ କ୍ୟାନ୍ସର ବିଷୟରେ?
1: ହଁ କୁହନ୍ତୁ ସାର, ଶୁଣୁଛନ୍ତି?
0: ଆଜ୍ଞା ନମସ୍କାର, କୁହନ୍ତୁ।
2: ନମସ୍କାର ସାର, ସାର ଜଣକୁ କ୍ୟାନ୍ସର ହେଇଛି ବୋଲି ସାର ଆମେ କେମିତି ଜାଣିବା, ଆଉ ସାର ତାର ଆମେ ଟ୍ରିଟମେଣ୍ଟ କୋଉ କୋଉ ହିସାବରେ କରିପାରିବା ସାର?
0: କ୍ୟାନ୍ସରଟା ଆଜ୍ଞା ଦେଖନ୍ତୁ, କ୍ୟାନ୍ସରଟା ଯେକୌଣସି ଶରୀରର ମୁଣ୍ଡ ଠାରୁ ଗୋଡ଼ ପର୍ଯ୍ୟନ୍ତ କୋଉ ଜାଗାରେ ବି ହେଇପାରେ, ବୁଝିପାରିଲେ? ତ ଜେନେରାଲି କ୍ୟାନ୍ସରର ଲକ୍ଷଣ ହେଲା ଗୋଟେ ଟ୍ୟୁମର ଆସିବା, ଯେକୌଣସି ଟ୍ୟୁମର ଗୋଟେ ଯଦି ସ୍ୱେଲିଂ ଗୋଟେ ଆସିଲା ବାହାରେ, ଯଦି ମାନେ ଜେନେରାଲି ପାଟି ଭିତରେ କିମ୍ବା ବ୍ରେଷ୍ଟରେ ହେଲେ ସେଇଟା ନର୍ମାଲି ମାନେ ଆପଣ ଛୁଇଁଲେ ଜାଣିପାରିବେ, କିନ୍ତୁ ପେଟ ଭିତରେ ଯଦି କ୍ୟାନ୍ସର ହୁଏ ସେ ଜାଗାରେ ସେଇଟା ଜଣା ପଡ଼େନି ନର୍ମାଲି। କିନ୍ତୁ କମନ୍ କ୍ୟାନ୍ସରର ସିମ୍ପଟମ୍ ଗୁଡ଼ାକ ଏହା ହେଲା ରକ୍ତବାନ୍ତି ହେବା, କଳା ଝାଡ଼ା ହେବା, ଝାଡ଼ାରେ ରକ୍ତ ପଡ଼ିବା, ଓଜନ କମି କମି ଯିବା, କିମ୍ବା ଖାଇବା ପାଇଁ ଇଚ୍ଛା ନ ହେବା, ଏହିସବୁ ଜିନିଷ ହେଲେ ଆପଣ ଭାବିପାରିବେ କୌଣସି କ୍ୟାନ୍ସରର ଲକ୍ଷଣ ହେଇପାରେ। ଆସିକି ଆପଣ ଡକ୍ଟରଙ୍କୁ ଦେଖେଇଲେ
2: ଟେଷ୍ଟ କଲାପରେ ଜଣା ପଡ଼ିଯିବ ନା?
0: ବିଭିନ୍ନ କ୍ୟାନ୍ସର ପାଇଁ ଟେଷ୍ଟ ଅଲଗା ଅଲଗା ସବୁ ରହିଛି, ଯେମିତିକି ଆପଣ ଧରାଯାଉ ଆପଣଙ୍କର ଲଙ୍ଗସ୍ରେ କ୍ୟାନ୍ସର ହେଲା ଛାତିରେ, ତ ଛାତିର ସ୍କାନ୍ ଅଲଗା, ଯେମିତି ଆପଣ ବୃହଦନ୍ତ୍ର ବା ଲାର୍ଜ ଇଣ୍ଟେଷ୍ଟାଇନ୍ର କ୍ୟାନ୍ସର ହେଲା ତା'ର ସ୍କାନ୍ ଅଲଗା, ତା ପାଇଁ କଲୋନୋସ୍କୋପି ଦରକାର ପଡ଼ିବ, ଷ୍ଟୋମାକ୍ର କ୍ୟାନ୍ସର ହେଲା ପାକସ୍ଥଳୀ କ୍ୟାନ୍ସର ତା ପାଇଁ ଏଣ୍ଡୋସ୍କୋପି ଦରକାର ପଡ଼ିବ। ତେଣୁ ଏମିତି ଗୋଟେ ସ୍ପେସିଫିକ୍ ଗୋଟିଏ ଟେଷ୍ଟ ନାହିଁ ଯେ ଯେଉଁଟା କରିଦେଲେ ଆମେ ଜାଣିପାରିବା କ୍ୟାନ୍ସର ଅଛି, କାରଣ କ୍ୟାନ୍ସରଟା ଗୋଟିଏ ଅର୍ଗାନ୍ର ରୋଗ ନୁହଁ, ମୁଣ୍ଡଠୁ ଗୋଡ଼ ପର୍ଯ୍ୟନ୍ତ କେଉଁଠି ବି ହୋଇପାରେ।
1: ଏଇଠି ଆପଣଙ୍କ ମାଧ୍ୟମରେ ଆମେ ସମସ୍ତଙ୍କୁ ବି କହିବୁ ଆପଣ କାର୍ଯ୍ୟକ୍ରମଟା ପୁରା ଶୁଣି ନିଅନ୍ତୁ, ବିସ୍ତୃତ ଭାବରେ ସାର୍ ପ୍ରତି ଅଙ୍ଗର ବିଷୟକୁ ନେଇକି ବର୍ଣ୍ଣନା କରିଛନ୍ତି, ଆପଣ ଜାଣିପାରିବେ କେଉଁ ଜାଗାର କର୍କଟ ରୋଗର କେଉଁ ଲକ୍ଷଣ, ତାକୁ କେମିତି ଚିକିତ୍ସା କରିହେବ, ବୁଝିପାରିଲେ? ବହୁତ ବହୁତ ଧନ୍ୟବାଦ, ନମସ୍କାର।
0: ନମସ୍କାର।
4: ଆପଣ କିଡ଼ନୀ ସମସ୍ୟା ହେଉ ବା ପେଟ ରୋଗ ପାଇଁ ଚିନ୍ତିତ କି?
5: ସମ୍ ହସ୍ପିଟାଲ ବ୍ରହ୍ମପୁର 24 ଘଣ୍ଟା ଅତ୍ୟାଧୁନିକ ଡାୟାଲିସିସ୍ ସେବା ଯୋଗାଇବା ସହ ନେଫ୍ରୋଲୋଜି, ୟୁରୋଲୋଜି ଏବଂ ଗ୍ୟାଷ୍ଟ୍ରୋଏଣ୍ଟ୍ରୋଲୋଜିର ଉନ୍ନତ ଓ ସଠିକ୍ ଚିକିତ୍ସା ପ୍ରଦାନ କରିଥାଏ।
4: କିଡ଼ନୀ ଷ୍ଟୋନ୍, ଲିଭର ରୋଗ ବା ଡାୟାଲିସିସ୍, ସମସ୍ତ ଜଟିଳ ରୋଗର ସଫଳ ଚିକିତ୍ସା ପାଇଁ ଏଠାରେ ଅଭିଜ୍ଞ ଡାକ୍ତର ଓ ବିଶେଷ ଟିମ୍ ସର୍ବଦା ଉପଲବ୍ଧ।
5: ଉନ୍ନତ ଜ୍ଞାନକୌଶଳ ଏବଂ ଉତ୍ତମ ସେବା ପାଇଁ ଆଜି ହିଁ ଆସନ୍ତୁ ସମ୍ ହସ୍ପିଟାଲ, ଶୀତଳପଲ୍ଲୀ, ତାରକାରିଣୀ ରୋଡ୍, ବ୍ରହ୍ମପୁର। ସୁଲଭ, ସୁବିଧାଜନକ ଓ ଉନ୍ନତ ସ୍ୱାସ୍ଥ୍ୟ ସେବାର ଅନନ୍ୟ ଠିକଣା।
1: ତ ଆପଣ ଯେଉଁ ଏବେ ଯେମିତି କଥାରେ କହିଲେ ଯେ ଷ୍ଟେଜ୍ 1-2 ମାନେ ସେଇ ଷ୍ଟେଜ୍ ଅନୁସାରେ ଲୋକଙ୍କର ଚିକିତ୍ସାଟା କରାଗଲେ ବି କେତେ ଦୂର ସକ୍ସେସ୍ ହବ ଜଣାପଡ଼ୁଛି। ତ ଆପଣ ଯେମିତି ଏବେ କହୁଥିଲେ ମୁଖ ଗହ୍ୱର କଥା, କ'ଣ ସବୁ ସେମିତି ଲକ୍ଷଣ ଦେଖାଗଲେ ଆମେ ଜାଣିବା ଯେ ମାନେ ପ୍ରଥମ ସ୍ଟେଜ୍ରେ ଆମେ ହୁଏତ ଜାଣିପାରିବା ଆଉ ଡକ୍ଟରଙ୍କ ସହିତ ପରାମର୍ଶ କରିପାରିବା?
0: ଏଇଟା ଗୋଟେ ବଢ଼ିଆ ଜିନିଷ ପଚାରିଲେ, କାହିଁକିନା ମୁଖ ଗହ୍ୱର କର୍କଟ ଏମିତି ଗୋଟେ ରୋଗ ଯେଉଁଟାକି ଭାରତରେ ବହୁତ ଅଧିକ ମାତ୍ରାରେ ଦେଖାଯାଏ, କିନ୍ତୁ ଫରେନ୍ କଣ୍ଟ୍ରିଜ୍ରେ ଏହାର ଇନ୍ସିଡେନ୍ସ ଜମା ନାହିଁ, ମାନେ ବହୁତ କମ୍ ମାତ୍ରାରେ ଦେଖାଯାଏ। ଭାରତ ମଧ୍ୟରେ ମଧ୍ୟ ଓଡ଼ିଶା, ୱେଷ୍ଟ ବେଙ୍ଗଲ, ବିହାର, ଉତ୍ତରପ୍ରଦେଶରେ ଏହାର ଇନ୍ସିଡେନ୍ସ ଅଧିକ, କାହିଁକିନା ଏହିସବୁ ଷ୍ଟେଟ୍ରେ ଲୋକମାନେ ଗୁଟ୍କା ବହୁତ ଅଧିକ ମାତ୍ରାରେ ଖାଇଥାନ୍ତି, ଆଉ ଗୁଟ୍କା ଖାଇବା ଲୋକଙ୍କ ପାଖରେ ଏହାର ଏଇ ଯେଉଁ ରୋଗ ହେବାର ଚାନ୍ସେସ୍ଟା 20 ଗୁଣ ଅଧିକ। ଯେଉଁମାନେ ଗୁଟ୍କା ନ ଖାଉଛନ୍ତି ତାଙ୍କ ଅପେକ୍ଷା ଯେଉଁମାନେ ଗୁଟ୍କା ଖାଉଛନ୍ତି ତାଙ୍କ ପାଖରେ ଏଇ ରୋଗ ହେବାର ଚାନ୍ସ 20 times ଅଧିକ, 20 ଗୁଣ ଅଧିକ। ତ ସେଇଟା ଆକ୍ଚୁଆଲି ଗୁଟ୍କାଟା କ'ଣ କରେ, ଗୁଟ୍କାଟା ଯେତେବେଳେ ଆପଣ ଖାଉଛନ୍ତି ସେଇଟା ବାରମ୍ବାର ସେଥିରେ ଯେଉଁ ଗୁଆ ଖଣ୍ଡ ଖଣ୍ଡ ଅଛି ସେଇଟା ତା ଭିତରେ ତ ନିକୋଟିନ୍ ଅଛି ପ୍ଲସ୍ ଗୁଆ ଅଛି, ସେଇଟା ତ ବାରମ୍ବାର ଆମର ମୁଖ ଗହ୍ୱରକୁ ମାନେ ଯେଉଁ ଆମର ମ୍ୟୁକସ୍ଟା ଅଛି ତାକୁ ତ ଇଞ୍ଜୁରୀ କରେ ହିଁ କରେ। ତା ସାଙ୍ଗରେ ସେଥିରେ କେମିକାଲ୍ସ ଯେଉଁ ରହୁଛି ନାଇଟ୍ରୋସ କମ୍ପାଉଣ୍ଡ ସେଗୁଡ଼ାକ ସେ ଜାଗାରେ କ୍ୟାନ୍ସର କରିବାରେ ମାନେ ମୁଖ୍ୟତାର ମାନେ ସେଗୁଡ଼ା ମେନ୍ କାର୍ସିନୋଜେନ୍ ମାନେ କ୍ୟାନ୍ସର କଜିଂ ଏଜେଣ୍ଟ ଯେଉଁଟା କହୁଛୁ ଆମେ। ତ ସେଇ ଯେଉଁ ଜାଗାରେ ଯେତେବେଳେ ଆପଣ ଜଣେ ଲୋକଟେ ଗୁଟ୍କା ଚୋବଉଛି ସେମାନେ ଡେଲି ମାନେ ଫାର୍ଷ୍ଟ କଥା ହେଲା ତ ଗୁଟ୍କା ଛାଡ଼ିଦେବା କଥା। ଆର୍ଲି ଡିଟେକ୍ସନ୍ ପାଇଁ ମେନ୍ ଜିନିଷ ହେଲା ଯଦି ମୁହଁ ଭିତରେ କୌଣସି ନାଲି ଦାଗ କିମ୍ବା ଧଳା ଦାଗ କିମ୍ବା ମାନେ ଏମିତି କଳା ଆଉ ଧଳା ଦାଗ ଯେଉଁଟାକୁ ଆମେ କହିଥାଉ ଲ୍ୟୁକୋପ୍ଲାକିଆ, ଏରିଥ୍ରୋପ୍ଲାକିଆ କିମ୍ବା ମେଲାନୋପ୍ଲାକିଆ ଯେଉଁଟା ଜିନିଷ ଗୁଡ଼ା ରହୁଛି, ସେସବୁ ଜିନିଷ ଯେତେବେଳେ ରହୁଛି ସେମାନେ ସବୁବେଳେ ଗୋଟେ ଜଣେ ଡକ୍ଟରଙ୍କୁ ଆସି ପରାମର୍ଶ କରିବା ଦରକାର। ସେମାନେ ସେ ଡକ୍ଟରଟା ଜଣେ ଏକ୍ଜାମିନ୍ କଲେ ଜାଣିପାରିବେ କି ଏଇଟା କ୍ୟାନ୍ସର, ଏଇଟା ପ୍ରି କ୍ୟାନ୍ସର ଷ୍ଟେଜ୍ ନା ଏଇଟା କ୍ୟାନ୍ସର ହେଇଗଲାଣି। ସେସବୁ ଷ୍ଟେଜ୍ରେ ଯେତେବେଳେ ଆମେ ରେଗୁଲାର ଫଲୋ ଅପ୍ରେ ରହିବୁ ତେଣୁ ଆମେ କ୍ୟାନ୍ସରଟାକୁ ଜଲ୍ଦି ଧରିପାରିବୁ। ସେଇଭଳିଆ ଜିନିଷ ଯଦି କ୍ୟାନ୍ସରଟା ଯଦି ସେମାନେ ପହଞ୍ଚିଲା ପରେ ଯଦି ଆମେ ଦେଖିଲୁ କ୍ୟାନ୍ସରଟା ଷ୍ଟେଜ୍ 1 ରହିଛି ତେବେ ଆମେ ସମ୍ପୂର୍ଣ୍ଣ ଭାବରେ ସେଇ ଜାଗାରେ ଆମେ ସର୍ଜରୀ କରିକି ଜିନିଷଟାକୁ ଠିକ୍ କରିପାରିବୁ। ଆଉ ମୁଖ ଗହ୍ୱର କର୍କଟର ମୁଖ୍ୟ ଚିକିତ୍ସା ହେଉଛି ସର୍ଜରୀ। ସର୍ଜରୀ କରିବା ଦ୍ୱାରା ଆପଣଙ୍କର 100% କ୍ୟୁର ରେଟ୍ ରହିଛି।

0: ଷ୍ଟେଜ୍ ୱାନ୍ରେ ଯେଉଁଟାକି ଆପଣଙ୍କର ମୁଖଗହ୍ୱର କର୍କଟ, ଯେଉଁଟାକି ଆପଣ ବକାଲ ମ୍ୟୁକୋସା, ଓରାଲ ମ୍ୟୁକୋସାରେ ଆପଣଙ୍କର ମଲ୍ଟିପଲ୍ ଜାଗା ଅଛି, ଆପଣଙ୍କର ଲିପ୍ଠୁ ଆରମ୍ଭ କରିକି ଓରୋଫାରିଙ୍ଗସ୍ ପର୍ଯ୍ୟନ୍ତ, ମାନେ ଜିଭର ପଛ ପର୍ଯ୍ୟନ୍ତ ରହିଛି, ଲିପ୍ରେ ହେଇପାରେ, ଓଠରେ, ଆପଣଙ୍କର ବକାଲ ମ୍ୟୁକୋସା ଯେଉଁଟାକି ଆମର ପାଟି ମଝିରେ ଗାଲର ଭିତରପଟ, କିମ୍ବା ଆପଣଙ୍କର ମାଢ଼ିରେ ହେଇପାରେ, ଗମ୍, କିମ୍ବା ଜିଭରେ ହେଇପାରେ, କିମ୍ବା ଫ୍ଲୋର୍ ଅଫ୍ ମାଉଥ୍ ଯେଉଁଟାକି ପାଟିର ତଳ ଭାଗ ସେଠି ହେଇପାରେ। ତ ଏଇ ବିଭିନ୍ନ ଜାଗାରେ ଯେତେବେଳେ କ୍ୟାନ୍ସର ଗୁଡ଼ା ହେଉଛି, ବିଭିନ୍ନ ଜାଗାର କ୍ୟାନ୍ସରର ପ୍ରୋଗ୍ନୋସିସ୍ ମାନେ ଭଲ ହେବାର ଚାନ୍ସ ଅଲଗା ଅଲଗା। ଯେମିତିକି ଆପଣ ଜିଭ କିମ୍ବା ଫ୍ଲୋର୍ ଅଫ୍ ମାଉଥ୍ର ଚାନ୍ସେସ୍ ଟିକେ ଭଲ ନାହିଁ, କିନ୍ତୁ ବକାଲ ମ୍ୟୁକସ୍ ଯେଉଁଟାକି ପାଟି ପାଟି ଗାଲର ଭିତରପଟଟା, ତା'ର ଟିକେ ଚାନ୍ସେସ୍ ଭଲ। ତ ସେଇ ଯେତେବେଳେ ଆମେ ସର୍ଜରୀ କରିଦେଉଛୁ, ଯଦି ଷ୍ଟେଜ୍ ୱାନ୍ କିମ୍ବା ଷ୍ଟେଜ୍ ଟୁରେ ରହୁଛି, କେବଳ ସର୍ଜରୀ ହିଁ ସଫିସିଏଣ୍ଟ, ତା ପାଇଁ ଆପଣଙ୍କୁ କେମୋ କିମ୍ବା ରେଡିଏସନ୍ ନେବା ଦରକାର ନାହିଁ।
1: ହ୍ୟାଲୋ, ସ୍ୱାସ୍ଥ୍ୟ ପାଇଁ କଥା ଟିକେ କାର୍ଯ୍ୟକ୍ରମ, ନମସ୍କାର।
2: ଆଜ୍ଞା ନମସ୍କାର,
1: କିଏ କହୁଥିଲେ?
2: ମୁଁ ସୂର୍ଯ୍ୟସ୍ନାଥ ପଟ୍ଟନାୟକ କହୁଥିଲି, କୋରାପୁଟ ଜିଲ୍ଲା ସୁନାବେଡ଼ାରୁ।
1: ଆପଣ ଆମ କାର୍ଯ୍ୟକ୍ରମ ଆପ୍ ମାଧ୍ୟମରେ ଶୁଣୁଛନ୍ତି?
2: ଆଜ୍ଞା।
1: ତାହେଲେ ଆପଣ ଜାଣିଛନ୍ତି ଆଜି ଆମ ଗହଣରେ ଅଛନ୍ତି ସାର୍ ଡକ୍ଟର ପୁହାନ ସାର୍। ଆପଣଙ୍କର କ'ଣ ଜାଣିବାର ଅଛି ବା ସମସ୍ୟା ରହିଛି, ଆପଣ ପଚାରନ୍ତୁ, ସାର୍ ଶୁଣୁଛନ୍ତି।
0: ନମସ୍କାର,
2: ଜାଣିବାକୁ ଚାହୁଁଥିଲି ଯେ ଆମେ ଯେମିତି ଜାଣୁଛୁ ଯେ ବିଭିନ୍ନ ଆଜିକାଲି ଡେଟ୍ରେ ବହୁତ ଲୋକଙ୍କ କ୍ୟାନ୍ସର ହୁଏ, ଏବେ ଆମେ ଜାଣିବାକୁ ଚାହୁଁଛୁ ବହୁତ ପ୍ରକାର କ୍ୟାନ୍ସର ବି ଆସିଲାଣି, ତାର ଭେରିଏସନ୍, ଯେମିତି ଗ୍ୟାଷ୍ଟ୍ରିକ୍ କ୍ୟାନ୍ସର ହେଇଯାଉ କିମ୍ବା ଓରାଲ କ୍ୟାନ୍ସର। ତ ଯେଉଁ ଆମେ ଦେଖୁଛୁ ଗୁଡ଼ାଏ ଲୋକ ତାଙ୍କର କ'ଣ ହୁଏ, ମେଡିସିନ୍ ସପ୍ଲିମେଣ୍ଟସ୍ ଖାଇଲେ ସେମାନଙ୍କର କ୍ୟାନ୍ସରଟି ଠିକ୍ ହେଇଯାଏ, ଆଉ ଗୁଡ଼ାଏ ଲୋକଙ୍କ ପାଇଁକି ସର୍ଜରୀ ପାଇଁକି ଯାଆନ୍ତି, କେମୋଥେରାପି ସବୁ ଥେରାପି ପାଇଁକି। ହେଲେ ଯେଉଁ ସର୍ଜରୀଟା ହେଉଛି କ୍ୟାନ୍ସର ପାଇଁକି, ସେଟା କେତେ ଦୂର ପର୍ଯ୍ୟନ୍ତ ମାନେ ଭଲ ହେଇପାରିବ, ମାନେ ସର୍ଜରୀ କରିସାରିଲା ପରେ ଏଟା କ'ଣ ସବୁଦିନ ପାଇଁକି ଏଟା କ୍ୟୁର ହେଇଯାଏ, ନା କିଛି ବର୍ଷ ପରେ ଆଉ ଥରେ ସେ ସେଲ୍ଟା ଗ୍ରୋ କଲେ ଆଉ ଥରେ ସେଟା କ୍ଷତିକାରକ ହୁଏ?
0: ଏକ୍ଜାକ୍ଟଲି, ଭଲ କ୍ୱେଶ୍ଚନ୍ଟା ପଚାରିଛନ୍ତି, କିନ୍ତୁ ଏହାର ଉତ୍ତର ମୁଁ ଟିକେ ଆଗରୁ ବି ଦେଇସାରିଛି, ଆଉ ଥରେ ବି ଆପଣଙ୍କୁ ସର୍ଟରେ ରିପିଟ୍ କରିବାକୁ ଚାହୁଁଛି ଯେ ଜିନିଷଟା ହେଲା ଷ୍ଟେଜ୍ ଉପରେ ଡିପେଣ୍ଡ କରେ। ଯେଉଁଟା ଆପଣ କ୍ୱେଶ୍ଚନ୍ ପଚାରିଲେ ଯେ ସର୍ଜରୀ ଦ୍ୱାରା ଠିକ୍ ହେଇପାରୁଛି କି, ଆପଣ ଯେଉଁ କହିଲେ ମେଡିସିନ୍ ସପ୍ଲିମେଣ୍ଟ ଦ୍ୱାରା କିଛି କ୍ୟାନ୍ସର ଭଲ ହେଇପାରୁଛି, ଯେଉଁଟାକି ମାନେ ଗୋଟେ କମ୍ପ୍ଲିଟଲି ଟ୍ରୁ ନୁହେଁ, ମାନେ କେବଳ ଟ୍ୟାବ୍ଲେଟ୍ ମାଧ୍ୟମରେ କ୍ୟାନ୍ସର ଠିକ୍ ହେବାର ବହୁତ କମ୍ ଏମିତି କ୍ୟାନ୍ସର ଅଛି ଯେଉଁଟା କେବଳ ଟ୍ୟାବ୍ଲେଟ୍ ମାଧ୍ୟମରେ ଠିକ୍ ହେଇପାରେ। ତା ଭିତରୁ ଗୋଟେ ହେଲା ଗ୍ୟାଷ୍ଟ୍ରୋ ଇଣ୍ଟେଷ୍ଟାଇନାଲ ଷ୍ଟୋମାଲ ଟ୍ୟୁମର, ଯେଉଁଟାକି ଜିଷ୍ଟ, ସେଠାରେ ଟ୍ୟାବ୍ଲେଟ୍ ଦରକାର, ତା ସାଙ୍ଗରେ ସର୍ଜରୀ ବି କରିବାକୁ ପଡ଼େ, କିମ୍ବା ସର୍ଜରୀ ପରେ କିଛି ଲୋକଙ୍କୁ ଟ୍ୟାବ୍ଲେଟ୍ରେ ରଖାଯାଏ ଯେମିତି। ତ କିନ୍ତୁ ମ୍ୟାକ୍ସିମମ୍ କ୍ୟାନ୍ସର ଯେଉଁଟାକି ଆପଣ କହିଲେ ମୁଖଗହ୍ୱର ଆଉ ଷ୍ଟୋମାକ୍ କ୍ୟାନ୍ସର, ସେଥିରେ ମ୍ୟାକ୍ସିମମ୍ ତା'ର ମେନ୍ ଷ୍ଟେ ଅଫ୍ ଟ୍ରିଟମେଣ୍ଟ ଇଜ୍ ସର୍ଜରୀ, ସର୍ଜରୀ ଦ୍ୱାରା ହିଁ ତାକୁ ଭଲ କରାଯାଇପାରିବ। ଆଉ ଆଜିକାଲି ସର୍ଜରୀ ଆଗ ଭଳିଆ ନାହିଁ, ବହୁତ ସେଫ୍ଲି କରାଯାଉଛି ସର୍ଜରୀ। ଆଉ ଆଗକାଳରେ ଯେଉଁ ସର୍ଜରୀ ଗୁଡ଼ାକ ଥିଲା, ଆମେ ଏବେ ନୂଆ ଆମର ସର୍ଜରୀର ମେନ୍ ମୋଟୋ ହେଲା ଲେସ୍ ଇଜ୍ ମୋର୍, ମାନେ ଯେତେ କମ୍ ଜିନିଷକୁ ଆମେ ବାହାର କରିକି ଦେହରୁ କେତେ ମାନେ ଇଫେକ୍ଟିଭଲି ଆମେ ତାକୁ ଟ୍ରିଟ୍ କରିପାରୁଛୁ, ମାନେ
1: ଚିକିତ୍ସା କରିପାରୁଛୁ,
0: ହଁ, ଯେତେ କମ୍ କାଟିକି ଯେତେ ଭଲରେ ଟ୍ରିଟମେଣ୍ଟ କରାହେବ, ସେଇଟା ହେଉଛି ଆମର ମୋଟୋ। ଆଉ ମୁଖଗହ୍ୱର କର୍କଟ କମ୍ପ୍ଲିଟଲି କ୍ୟୁରେବୁଲ, ଯେଉଁଟାକି ଆପଣ ସର୍ଜରୀ କରିବା ଦ୍ୱାରା 100% ସେଇ ରୋଗଟା ଆପଣଙ୍କର 100% ଠିକ୍ ହେଇଯିବ। କିନ୍ତୁ ଷ୍ଟେଜ୍ ୱାଇଜ୍ ଯଦି ଆପଣ ଷ୍ଟେଜ୍ ୱାନ୍ରେ କରୁଛନ୍ତି, ତାହେଲେ 5 ବର୍ଷ ଭିତରେ ରୋଗର ରିପିଟ୍ ଆଉ ଥରେ ରୋଗଟା ଆଟାକ୍ କରିବାର ଚାନ୍ସେସ୍ 10% ରହୁଛି, 90% ସକ୍ସେସ୍ ରେଟ୍ ଆପଣଙ୍କର 5 ଇୟର୍ସ ସର୍ଭାଇଭାଲ୍, ଯେଉଁ ପେସେଣ୍ଟ ଷ୍ଟେଜ୍ ୱାନ୍ରେ ରହୁଛନ୍ତି ଆଉ ସର୍ଜରୀ ହେଉଛନ୍ତି, 5 ବର୍ଷ ପର୍ଯ୍ୟନ୍ତ ବଞ୍ଚିବାର ଚାନ୍ସ 90%, ତା ଭିତରୁ 10% ରିକରେନ୍ସର ଚାନ୍ସ ରହୁଛି। ସେଇଭଳିଆ ଷ୍ଟେଜ୍ 2 ଆଉ 3ରେ ଏଇଟା ଧୀରେ ଧୀରେ କମି କମି ଯାଏ, ଆଉ ଷ୍ଟେଜ୍ 4ରେ ଏଇଟା ଅଲମୋଷ୍ଟ 10-20% ମାତ୍ର। ତେଣୁ ଆର୍ଲି ଡିଟେକ୍ସନ୍ ଆଣ୍ଡ ଆର୍ଲି ସର୍ଜରୀ, ସେଇଟା ସବୁବେଳେ କି ଅଫ୍ ମାନେ ଏ ଗୁଡ୍ ସକ୍ସେସଫୁଲ୍ ଟ୍ରିଟମେଣ୍ଟ।
1: ବୁଝିପାରିଲେ? ବହୁତ ବହୁତ ଧନ୍ୟବାଦ।
3: ଦୁର୍ଘଟଣା ହେଉ କିମ୍ବା ଜରୁରୀକାଳୀନ ସ୍ୱାସ୍ଥ୍ୟ ସମସ୍ୟା, ପ୍ରତିଟି ସେକେଣ୍ଡ ମୂଲ୍ୟବାନ।
4: ସମ ହସ୍ପିଟାଲ ବ୍ରହ୍ମପୁରର ଏମର୍ଜେନ୍ସି ଏବଂ ଟ୍ରମାକେୟାର ବିଭାଗ ଯେକୌଣସି ଜରୁରୀ ସମସ୍ୟା ପାଇଁ ସର୍ବଦା ପ୍ରସ୍ତୁତ। ଆମର ଅତ୍ୟାଧୁନିକ ଆଇସିୟୁ ଏବଂ ଏସ୍ଡିୟୁ କ୍ରିଟିକାଲ କେୟାର ମେଡିସିନ ୟୁନିଟ୍ ଗୁରୁତର ରୋଗୀଙ୍କୁ ତୁରନ୍ତ ଚିକିତ୍ସା ଯୋଗାଇଥାଏ। ଅଭିଜ୍ଞ ଡାକ୍ତର ଏବଂ ତାଲିମପ୍ରାପ୍ତ କର୍ମଚାରୀଙ୍କ ସହିତ ଆମେ ଆପଣଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଉ।
3: 24 ଘଣ୍ଟା ଜରୁରୀକାଳୀନ ଚିକିତ୍ସା ଓ ଟ୍ରମା କେୟାର ପାଇଁ ଭରସା କରନ୍ତୁ ସମ ହସ୍ପିଟାଲ, ଶୀତଳପଲ୍ଲୀ, ତାରାତାରିଣୀ ରୋଡ, ବ୍ରହ୍ମପୁର। ସୁଲଭ, ସୁବିଧାଜନକ ଓ ଉନ୍ନତ ସ୍ୱାସ୍ଥ୍ୟ ସେବାର ଅନନ୍ୟ ଠିକଣା।
1: ଆଉ ଆପଣ ଯେଉଁ କହିଲେ ଯେ ମୁଖ ପାଇଁ ନିହାତି ଭାବରେ ସର୍ଜରୀ ଆବଶ୍ୟକ, ଯେଉଁ ଆପଣ ଟ୍ୟୁମର୍ଟା ବାହାର କରିଦେଲେ କେବଳ ତା'ର ମାନେ ହେଇଗଲା କାମ, ନା ଆଉ କିଛି ସନ୍ଦେହ ବି ରହୁଛି ବା ଆଉ ଥରେ ହେବାର ଆଶଙ୍କା ରହୁଛି, ନା ଟୋଟାଲି ଶାନ୍ତିପୂର୍ଣ୍ଣ ଭାବରେ ଚିକିତ୍ସା ହେଇଗଲା ବୋଲି ଆମେ ଭାବିବା?
0: ନା, ଏଇଟା ଭଲ ଗୋଟେ ଜିନିଷଟେ, ଯେଉଁଟାକି ବହୁତ ଲୋକଙ୍କୁ ମୋତେ ଓପିଡ଼ିରେ ବି ବୁଝେଇବାକୁ ପଡ଼େ। ମୁଖଗହ୍ୱର କର୍କଟ ହେଲା, ଆମେ ସେ ଯେଉଁ ଟ୍ୟୁମର୍ଟା ଯେଉଁଟା ମୁଖଗହ୍ୱରରେ ଅଛି ତାକୁ ଆମେ ବାହାର କରିଦେଲୁ, ସେତିକି ଏନଫ୍ ନୁହଁ। କାହିଁକିନା ମୁଖଗହ୍ୱର କର୍କଟର ସ୍ପ୍ରେଡିଂର ପ୍ୟାଟର୍ନ ଯେଉଁଟା, ସେଇଟା ପ୍ରଥମେ ଆମର ବେକକୁ ସ୍ପ୍ରେଡ୍

0: ହେଇଥାଏ। ବେକରେ ସବୁ ଲିମ୍ଫ ନୋଡ୍ସ ଆମର ରହିଛି, ଷ୍ଟେସନ୍ସ ଆମର ଲିମ୍ଫ ନୋଡ୍ ଅଛି, ଷ୍ଟେସନ୍ 1-5 ପର୍ଯ୍ୟନ୍ତ ଷ୍ଟେସନ୍ ରହିଛି। ତ ସେଇ ଯେଉଁ ଷ୍ଟେସନ୍ସ ଅଫ୍ ଲିମ୍ଫ ନୋଡ୍ ସେପଟେ ମୁଖଘର କର୍କଟ ସ୍ପ୍ରେଡ୍ ହୁଏ। ତେଣୁ ଯେକୌଣସି ମୁଖଘର କର୍କଟର ଚିକିତ୍ସା ସେତେବେଳେ କମ୍ପ୍ଲିଟ୍ ଯେତେବେଳେ ପ୍ରାଇମେରୀ ଟ୍ୟୁମର୍କୁ କାଟିବା ସହିତ ଆମେ ନେକ୍ ଡିସେକ୍ସନ୍ଟେ କରିବାକୁ ପଡ଼ିବ। ନେକ୍ ଡିସେକ୍ସନ୍ ଯେଉଁଟା କରାଯିବ ତା'ର ସବୁ ଲେଭେଲ୍ସ ରହିଛି, ନେକ୍ ଡିସେକ୍ସନ୍ ଟାଇପ୍ 1, ଟାଇପ୍ 2, ଟାଇପ୍ 3 ଏମିତି ସବୁ ରହିଛି। ତ ରୋଗର ଷ୍ଟେଜ୍ ଅନୁଯାୟୀ ଆମେ ଡିସାଇଡ଼୍ କରୁ ଯେ କେତେ ନେକ୍ ଡିସେକ୍ସନ୍, କେତେ ଲେଭେଲ୍ ପର୍ଯ୍ୟନ୍ତ ଆମେ ଡିସେକ୍ସନ୍ଟେ କରିବୁ। ତ ଗୋଟେ କମ୍ପ୍ଲିଟ୍ ଟ୍ରିଟମେଣ୍ଟ ହେଲା ଯେଉଁଟା ଟ୍ୟୁମର୍ଟା ଅଛି, କେବଳ ଟ୍ୟୁମର୍ କାଟିଲେ ହେବନି, ୱାଇଡ୍ ଲୋକାଲ୍ ଏକ୍ସିଜନ୍ ମାନେ ଟ୍ୟୁମର୍ ସହିତ ନର୍ମାଲ୍ ଟିସ୍ୟୁକୁ କାଟିକି ବାହାର କରିବାକୁ ପଡ଼ିବ, ତା ସହିତ ନେକ୍ ଡିସେକ୍ସନ୍ ମାନେ ବେକର ଯେଉଁ ଗ୍ରନ୍ଥି ରହିଛି ଲିମ୍ଫ ନୋଡ୍ ଗ୍ରନ୍ଥି ତାକୁ ବାହାର କରିବାକୁ ପଡ଼ିବ। ତାପରେ ଯେହେତୁ ମୁଖଗହ୍ୱର ଜିନିଷଟା ଗୋଟେ କମ୍ପ୍ଲିକେଟେଡ୍ ଜିନିଷ, ସେଥିରେ ହାଡ଼ ଅଛି, ଚର୍ମ ଅଛି, ମାଂସ ଅଛି, ତେଣୁ ସେଇ ଜାଗାରେ ଅନ୍ୟ ଜାଗାରୁ ହାଡ଼ ଚର୍ମ ମାଂସ ନେଇ ସେ ଜାଗାରେ ପକାଇବାକୁ ପଡ଼େ। ତାପରେ ଯାଇକି ଟ୍ରିଟମେଣ୍ଟଟା କମ୍ପ୍ଲିଟ୍ ହୁଏ, ଯେଉଁଟାକି ଆମେ କହୁଛୁ ରିକନଷ୍ଟ୍ରକ୍ଟିଭ୍ ସର୍ଜରୀ। ତ ସର୍ଜରୀ ମାନେ ୱାଇଡ୍ ଲୋକାଲ୍ ଏକ୍ସିଜନ୍, ତା ସହିତ ଯଦି ହାଡ଼ କଟା ହେଲା ମାଣ୍ଡେବୁଲେକ୍ଟୋମି, ମାଣ୍ଡେବୁଲ୍ ବାହାର କରିବାକୁ ପଡ଼ିବ, ତା ସହିତ ନେକ୍ ଡିସେକ୍ସନ୍ କରିବାକୁ ପଡ଼ିବ ଏବଂ ତା ସହିତ ରିକନଷ୍ଟ୍ରକ୍ସନ୍ କରିବାକୁ। ତ ରିକନଷ୍ଟ୍ରକ୍ସନ୍ ପରେ ହିଁ ଏହାର ଟ୍ରିଟମେଣ୍ଟଟା କମ୍ପ୍ଲିଟ୍ ହେବ।
1: ଆପଣ ଯେମିତି କହିଲେ ଯେ ମହିଳାମାନଙ୍କ ପାଇଁ ସ୍ତନ କର୍କଟ କଥା, ଯେଉଁ ଗୋଟା ହେଇଗଲା ମାନେ ସେଇଟା ନିହାତି ଭାବରେ କ'ଣ ଗୋଟେ କର୍କଟ ହେଇଯିବ ବୋଲି ମାନେ କରାଯିବ ନା ତା'ର ପ୍ରକୃତ ପରୀକ୍ଷା କ'ଣ କରାଯିବ କେମିତି
0: ଗୋଟା ହେଇଗଲା ମାନେ? ଆଜ୍ଞା, ଗୋଟା ଗୋଟେ ସ୍ତନରେ ଯେତେବେଳେ ଗୋଟେ ଗୋଟା ଆପଣଙ୍କର ଜଣାପଡ଼ୁଛି ସେଇଟା ଏଜ୍ ୱାଇଜ୍ ଆମେ ତାକୁ ଭାବିଥାଉ। ଯେତେବେଳେ ଗୋଟେ ୟଙ୍ଗ ଏଜ୍ରେ ଗୋଟେ ଗୋଟାଟା ଆସୁଛି ସେଇଟା ମୋଷ୍ଟ କମନ୍ଲି ଫାଇବ୍ରଏଡେନୋମା ହେଇଥାଏ, ଯେଉଁଟାକି କ୍ୟାନ୍ସର ନୁହଁ, କିମ୍ବା ସେଇଟା ପରେ ବଢ଼ିକି ସେଇଥିରେ କ୍ୟାନ୍ସରସ୍ ଚେଞ୍ଜେସ୍ ଆସେ ନାହିଁ। କିନ୍ତୁ ଯଦି ଗୋଟେ ପୋଷ୍ଟ ମେନୋପଜାଲ ଲେଡ଼ି ମାନେ 45 ବର୍ଷର ପରର ଜଣେ ମହିଳାଙ୍କର ଗୋଟେ ଗୋଟା ଆସୁଛି ତ ସେଇଟା ଅଧିକ ଚାନ୍ସେସ୍ ଥାଏ ସେଇଠି କ୍ୟାନ୍ସର ହେବାର। ଯେତେ ଯେକୌଣସି ଗୋଟେ ଗୋଟା ଗୋଟେ ବ୍ରେଷ୍ଟରେ ଦେଖାଯାଉଛି ସେଥିପାଇଁ ଆମେ ଗୋଟେ ଟ୍ରିପଲ୍ ଏକ୍ଜାମିନେସନ୍ କରିଥାଉ। ଟ୍ରିପଲ୍ ଏକ୍ଜାମିନେସନ୍ ଗୋଟେ ମାନେ ଷ୍ଟାଣ୍ଡାର୍ଡ଼ ଯେଉଁଟାକି ୱାର୍ଲଡ ୱାଇଡ଼ ଆମେ ଷ୍ଟାଣ୍ଡାର୍ଡ଼ାଇଜ୍ଡ ଗାଇଡ଼ଲାଇନ୍ସ ଫଲୋ କରୁ। ପ୍ରଥମେ ହେଲା କ୍ଲିନିକାଲ୍ ଏକ୍ଜାମିନେସନ୍, ଯେଉଁଟା ଡକ୍ଟର ନିଜେ ହାତ ଦ୍ୱାରା ପରୀକ୍ଷା କରିକି ଦେଖିବେ, ସେଥିରୁ ଯେଉଁ ଗୋଟାର ତା'ର କେମିତି ତା'ର ସେଇଟା ହାର୍ଡ଼ ଅଛି କି ନରମ ଅଛି ସେଥିରୁ ଗୋଟେ ଜଣାପଡ଼େ, ଆଉ ପ୍ଲସ୍ ତା'ର ଫିକ୍ସିଟି ମାନେ ସେଇଟା କେଉଁ ମାନେ ଆଉ କେଉଁ ଷ୍ଟ୍ରକ୍ଚର୍କୁ ଲାଗିଯାଇଛି କି ସେସବୁ ଜଣାପଡ଼େ ପ୍ରଥମେ। ସେ ଦ୍ୱିତୀୟ ପରୀକ୍ଷା ହେଉଛି ରେଡ଼ିଓଲୋଜିକାଲ୍ ମାନେ ଆପଣଙ୍କର ଅଲ୍ଟ୍ରାସାଉଣ୍ଡ କିମ୍ବା ମାମୋଗ୍ରାଫି ଦ୍ୱାରା ସେତେବେଳେ ଆମେ ପରୀକ୍ଷା କରିକି ଦେଖିବୁ। ଏଇ ଦୁଇଟା ପରୀକ୍ଷାରେ ଅଲ୍ଟ୍ରାସାଉଣ୍ଡ ମାମୋଗ୍ରାଫି ଯେତେବେଳେ ଆମେ କରିବୁ ସେଥିରୁ ଆମେ ଗୋଟେ ସ୍କୋରିଂ ଆସେ, ତାକୁ କୁହନ୍ତି ବାଇରାଟ ସ୍କୋରିଂ। ସ୍କୋରିଂ ଯେଉଁଟା ଅଛି ସେଇଟା ତ ଟିକେ କମ୍ପ୍ଲିକେଟେଡ୍, କିନ୍ତୁ ମୁଁ ତାକୁ ସିମ୍ପ୍ଲିଫାଏ କରି କହୁଛି, ଯଦି ସେ ସ୍କୋରଟା 4 କିମ୍ବା 5 ଆସେ ତା'ମାନେ ସେଇଟା କ୍ୟାନ୍ସର ହେବାର ଚାନ୍ସେସ୍ ଅଧିକ। ତ ଯଦି ସେଇଟା ବାଇରାଟ 4 କିମ୍ବା 5 ଆସୁଛି ତା'ପରେ ଆମେ ନେକ୍ସଟ ଟେଷ୍ଟ କରୁ ବାୟୋପ୍ସି, ଯେଉଁଟାକି କୋର୍ ବାୟୋପ୍ସି। କୋର୍ ବାୟୋପ୍ସିଟା ଏତେ ମାନେ ଗୋଟେ ଓପିଡ଼ି ପ୍ରୋସିଜର୍, ଆପଣ ୟୁ କ୍ୟାନ୍ ଆସିକି 5 ମିନିଟ୍ରେ ବାୟୋପ୍ସି କରିକି ଆପଣ ଘରକୁ ଯାଇପାରିବେ। ଗୋଟେ ଛୋଟ ନିଡ଼ିଲ୍ ମାଧ୍ୟମରେ ଆମେ ଛୋଟ ମାଂସଟେ ନେଇକି ପରୀକ୍ଷା ପାଇଁ ପଠାଉ, ଯେଉଁଥିରେ କି ଆମର କନଫର୍ମ ଜଣାପଡ଼େ ଯେଉଁ ଯେଉଁ ଗୋଟାଟା କ'ଣ, ଏଇଟା ଲମ୍ପଟା କ'ଣ, ଏଇଟା କ୍ୟାନ୍ସର କି କ୍ୟାନ୍ସର ନୁହଁ। ତାପରେ ଆମେ ତା'ର ଟ୍ରିଟମେଣ୍ଟ ପାଇଁ ଆଗେଇକି ଯାଉ।
1: ବ୍ରେଷ୍ଟ କ୍ୟାନ୍ସର ପାଇଁ ଯେଉଁ ଆପଣ ଅସ୍ତ୍ରୋପଚାର କରୁଛନ୍ତି ମାନେ ଏମିତି କିଛି ବୟସ ସୀମା ଅଛି କି ସେମାନଙ୍କ ପାଇଁ, ରୋଗୀଙ୍କ ପାଇଁ, ନା ଯାହାର ବି ଆପଣ ଅପରେସନ୍ କରିପାରିବେ? ଆଉ ଯେଉଁ ଟୋଟାଲି ଏବେ ତ ଯେମିତି କହୁଥିଲେ ଯେ ଟୋଟାଲି ଆଉ ତ କଟା ହେଉନି, ଆପଣ କେତେ କମ୍ କାଟିକି ତାକୁ ସଫଳ ଚିକିତ୍ସା ପାଇଁ କରୁଛନ୍ତି, ତ ବୟସ ସୀମା ସେମିତି କ'ଣ ଅଛି କି?
0: ବୟସ ସୀମା ତ ସେମିତି କିଛି ନାହିଁ, କାହିଁକିନା ଜେନେରାଲି ଆମର କ୍ୟାନ୍ସରଟା ମାନେ ଓଲ୍ଡ ଏଜ୍ରେ ଅଧିକ ହୋଇଥାଏ, କିନ୍ତୁ ଆଜିକାଲି ଦେଖାଯାଉଛି ଯେ ୟଙ୍ଗ ପେସେଣ୍ଟମାନଙ୍କର ମଧ୍ୟ ବ୍ରେଷ୍ଟ କ୍ୟାନ୍ସର ଆସୁଛି। କିନ୍ତୁ ସେମିତି ବୟସ ସୀମା ଗୋଟେ ନିର୍ଦ୍ଧାରଣ କରିବା ସମ୍ଭବ ନୁହେଁ, କାହିଁକିନା ଯେକୌଣସି ବୟସରେ ଯଦି ବ୍ରେଷ୍ଟ କ୍ୟାନ୍ସରଟେ ଆସୁଛି ଆମେ ତା'ର ସଫଳ ଅସ୍ତ୍ରୋପଚାର କରିବା ସମ୍ଭବ। ଇଭିନ୍ ମୁଁ ମୋର ନିଜର ଏକ୍ସପିରିଏନ୍ସରେ ମୋର ସବୁଠୁ ଏଲ୍ଡେଷ୍ଟ ଲେଡ଼ି ଯାହାଙ୍କର ମୁଁ ଅପରେଟ୍ କରିଛି ବ୍ରେଷ୍ଟରେ 92 ଇୟର୍ସ, ଆଉ ସେ ଭଲ ହୋଇକି ବି ଯାଇଛନ୍ତି। ଆଉ ସବୁଠୁ ୟଙ୍ଗେଷ୍ଟ ଲେଡ଼ି ମୁଁ ଯେତିକି ଅପରେଟ୍ କରିଛି 34 କି 35। ତ ଏଇଟା ଗୋଟେ ୱାଇଡ୍ ରେଞ୍ଜରେ ମାନେ ଏଜ୍ରେ ଆଜିକାଲି ଆସୁଛି, କିନ୍ତୁ ପୂର୍ବରୁ ଏଇଟା କେବଳ ଓଲ୍ଡ ଏଜ୍ରେ ଆସୁଥିଲା।
1: ତ ଏଇଠି ଆମେ କହିବା, ଆପଣ ଯେଉଁ କହିଲେ ବାୟୋପ୍ସି ପାଇଁ ଟିକେ ଅଂଶ ଆପଣ ନିଡ଼ିଲେ ବାହାର କରିକି ପଠାଉଛନ୍ତି, କିନ୍ତୁ ସାଧାରଣ ଭାବରେ ଆମେମାନଙ୍କ ଭିତରେ ଗୋଟେ ଧାରଣା ଅଛି ଯେ ଏମିତି କାଟିକି ପଠାଇଲେ କ୍ୟାନ୍ସରଟା କାଳେ ବଢ଼ି ବଢ଼ି ପଳେଇଥିବ।
0: ହଁ, ସେଇଟା ଯେଉଁ କହିଲେ ସେଇଟା ତା ଉପରେ ଷ୍ଟଡିଜ୍ ବି ହେଇଛି, ତା ଉପରେ
1: ଜଣେ ଡକ୍ଟର ସେଇ ହିସାବରେ ଆପଣ କ'ଣ କହିବେ ମତେ?
0: ମାନେ ସେଇଟା ଠିକ୍ କହୁଛନ୍ତି ଆପଣ, ବହୁତ ଲୋକଙ୍କର ଏଇ କ୍ୱେଶ୍ଚନ୍ ଥାଏ ଯେଉଁଟାକି ଆପଣ ଭଲ କ୍ୱେଶ୍ଚନ୍ଟେ ପଚାରିଲେ। ମୁଁ ଏଇଠି ଗୋଟେ ମାନେ ଗୋଟେ ଆପଣଙ୍କ ରେଡ଼ିଓ ମାଧ୍ୟମରେ ଲୋକଙ୍କୁ କହି ରଖେ ଯେ ବାୟୋପ୍ସି କଲେ କ୍ୟାନ୍ସର ବ୍ୟାପେ ନାହିଁ। ତ ତା ଉପରେ ଷ୍ଟଡିଜ୍ ବି ହେଇଛି, ମୁଁ ଏଇଟା ମନରୁ କହୁନି, ତା ଉପରେ ବହୁତ ମେଟା ଆନାଲିସିସ୍, ଯେଉଁଟା ହାଏଷ୍ଟ ଲେବଲ୍ ଅଫ୍ ରିସର୍ଚ୍ଚ ଯେଉଁଟା କହନ୍ତି, ମେଟା ଆନାଲିସିସ୍ରେ ଯେତିକି ଯାହା ଜଣାପଡ଼ିଛି, ଛୋଟ ଗୋଟେ ଟ୍ୟୁମର୍ଟାକୁ ଛୋଟ ଗୋଟେ ଅଂଶ କାଟିକି ବାୟୋପ୍ସି ପାଇଁ ନେଇକି ପଠାଇଲେ ତା'ର ଓଭରଅଲ୍ ପ୍ରୋଗ୍ନୋସିସ୍ ଉପରେ କିଛି ଇଫେକ୍ଟ ପଡ଼େ ନାହିଁ। ଯଦି ଆପଣ ଇନକମ୍ପ୍ଲିଟ୍ ସର୍ଜରୀ କଲେ, ଟ୍ୟୁମର୍ଟାକୁ ଅଧା କାଟିକି ବାହାର କରିକି ଅଧା

0: ଛାଡ଼ି ଦେଇକି ଆସିଲେ ସେଇ ଜାଗାରେ କ'ଣ ହୁଏ, ଟ୍ୟୁମର୍ଟା ବଢ଼ିକି ପୁଣି ମୂଳ ଫର୍ମକୁ ପଳେଇ ଆସେ ୱିଦିନ୍ 15-20 ଡେଜ୍ ଭିତରେ, ଯଦି ଆଗ୍ରେସିଭ୍ ଟ୍ୟୁମର୍ ଥିବ କିମ୍ବା 2-3 ମାସ ଭିତରେ ଯଦି ସ୍ଲୋ ଗ୍ରୋଇଂ ଟ୍ୟୁମର୍ ଥିବ। ତା ସାଙ୍ଗରେ ଏଇଟାକୁ କନଫ୍ୟୁଜ୍ କରିବା ଉଚିତ ନୁହଁ। ଇନକମ୍ପ୍ଲିଟ୍ ସର୍ଜରୀ ଗୋଟେ ଅଲଗା ଜିନିଷ, ବାୟୋପ୍ସି ଗୋଟେ ଅଲଗା ଜିନିଷ।
1: ବଢ଼ିଆ କଥା। ଆପଣ କହିଲେ ଯେ ଏବେ ଅତ୍ୟଧିକ ସବୁଠୁ ଅଧିକ ବୟସ ହେଉଛି 92 ବର୍ଷ ଜଣେ ମହିଳାଙ୍କର ଆପଣ ଅସ୍ତ୍ରୋପଚାର ସଫଳ ଚିକିତ୍ସା କରିଛନ୍ତି। ଯଦି ଅତ୍ୟଧିକ ବୟସ୍କ ବ୍ୟକ୍ତିଙ୍କ ପାଇଁ ସର୍ଜରୀ ହେଉଛି, ସେମାନଙ୍କର ଯଦି କିଛି ଅନ୍ୟ ରୋଗ ଅଛି, ଧରିନିଅନ୍ତୁ ହାର୍ଟ ଉପରେ ଅଛି ବା ଅନ୍ୟ କିଛି ରୋଗ ଅଛି, ତ ସେଇଠି ସର୍ଜରୀ କରାଯାଇପାରିବ କି? ଯଦି କରାଯିବ କିଛି ସୁବିଧା କି ସଫଳ କି ସେଇଟା?
0: ଯେତେବେଳେ ଆପଣଙ୍କର ଗୋଟେ ଅଲଗା କଣ୍ଡିସନ୍, ପ୍ରି ଏକ୍ଜିଷ୍ଟିଂ କଣ୍ଡିସନ୍ ତାକୁ ଆମେ କହୁଛୁ, ଯେଉଁଟାକି ଆମର କୋମୋର୍ବିଡ଼ିଟିଜ୍ ଯେଉଁଟାକୁ ଆମେ ମେଡ଼ିକାଲ ଟର୍ମରେ କହିଥାଉ, ମାନେ ଡାଇବେଟିସ୍, ବ୍ଲଡ଼ ପ୍ରେସର ତ ବହୁତ ଛୋଟ ଜିନିଷ ଆଜିକାଲି, କାହିଁକିନା ପ୍ରାୟ ଅଲମୋଷ୍ଟ ବହୁତ ଲୋକଙ୍କ ଅଛି। କିମ୍ବା ଆପଣ କହିଲେ ଯେତେବେଳେ ହାର୍ଟ ବେମାରୀ ଥିବ, କାର୍ଡ଼ିଆକ୍ ଇସ୍ୟୁଜ୍ ଥିବ, ତାଙ୍କର ଗୋଟେ ଇଜେକ୍ସନ୍ ଫ୍ରାକ୍ସନ୍ ବୋଲି ଆମେ ଜିନିଷ ଗୁଡ଼ା କହୁ, ଯେଉଁଟାକି ମାନେ କେତେ ପରସେଣ୍ଟ ବ୍ଲଡ଼ ହାର୍ଟଟା ପମ୍ପ କରିପାରୁଛି, ଯେଉଁଟାକି ନର୍ମାଲି 50-60 ରହିଲେ ଆମେ ନର୍ମାଲ ବୋଲି ଧରୁ, ସେଇଟା ଯେତେବେଳେ ଆପଣଙ୍କର 30ରୁ କମ୍ ପଳେଇ ଆସେ, ସେଇଟା ସିଭିଅର ମାନେ ଜିନିଷଟା, ହାର୍ଟର ଫଙ୍କସନ୍ ସିଭିଅରଲି ଇମ୍ପେୟାର୍ଡ ରହିଥାଏ, ପେସେଣ୍ଟ ହାର୍ଟ ଫେଲିୟରରେ ବି ବେଳେବେଳେ ଥାଆନ୍ତି, ସେଭଳିଆ ପେସେଣ୍ଟର ବି ସର୍ଜି ମାନେ କ୍ୟାନ୍ସର ସର୍ଜରୀ କରିବା ସମ୍ଭବ। ଆମେ ସେମିତିକା ପ୍ରପର୍ କେୟାର ନେଇକି କରିବାକୁ ପଡ଼େ, କାହିଁକିନା ସେଇଟା ନର୍ମାଲ ପେସେଣ୍ଟମାନଙ୍କ ଠାରୁ ଏମାନେ ହାଇ ରିସ୍କ ପେସେଣ୍ଟ, ତାଙ୍କ ପାଇଁ ପ୍ରପର୍ କେୟାର ନେବାକୁ ପଡ଼େ। ଏହିସବୁ ପେସେଣ୍ଟଙ୍କର ମୋର୍ଟାଲିଟି ରିସ୍କ ଟିକେ ବଢ଼ିଯାଏ, ଯେଉଁ ନର୍ମାଲ ପେସେଣ୍ଟର ମୋର୍ଟାଲିଟି ରିସ୍କ ମାନେ ଲାଇଫ୍ ରିସ୍କ ଯେଉଁଟା ଅପରେସନ୍ ପରେ ଟିକେ ଅଧିକ ଥାଏ, କିନ୍ତୁ ଅସମ୍ଭବ ନୁହଁ, ସେଇଟା କରିହେବ, କିନ୍ତୁ ପ୍ରପର୍ ଅଭିଜ୍ଞ ବିଶେଷଜ୍ଞଙ୍କ ପାଖରେ ଆଉ ଅଭିଜ୍ଞ ଆନେସ୍ଥେସିଆ ଟିମ୍, ମାନେ ଯେଉଁଟାକି ସେମାନେ ଯେଉଁଠି ପେସେଣ୍ଟଟାକୁ ପ୍ରଲଙ୍ଗ ଆନେସ୍ଥେସିଆରେ ରଖିବେ, ଆଉ ଅଭିଜ୍ଞ ଆଇସିୟୁ ଟିମ୍, ଯେତେବେଳେ ଗୋଟେ ଭଲ ଟିମ୍କୁ ନେଇକି ଆମେ ଯେତେବେଳେ କାମ କରୁ, ତା'ର ସକ୍ସେସ୍ ରେଟ୍ ବହୁତ ଅଧିକ। ଏଇଟା ୱାଇଡ଼ଲି ଆକ୍ସେପ୍ଟେଡ୍, ଏବେ ବି ମାନେ ଯେକୌଣସି କୋମୋରିଟି ଲୋକର କ୍ୟାନ୍ସର ଅପରେସନ୍ କରାଯାଇପାରିବ।
1: ବଢ଼ିଆ କଥା।
0: ତ ବ୍ରେଷ୍ଟ କ୍ୟାନ୍ସରରେ ଗୋଟେ ଲୋକମାନଙ୍କର ଗୋଟେ ବହୁତ ଭୁଲ ଧାରଣା ରହିଛି, ଯେ ଆଜିକାଲି ଯେଉଁ ବ୍ରେଷ୍ଟ କ୍ୟାନ୍ସର ଲୋକଙ୍କୁ ଯେତେବେଳେ ହେଉଛି, ଯେଉଁ ସର୍ଜନମାନଙ୍କର କିମ୍ବା ଯେଉଁ ଡକ୍ଟରମାନଙ୍କର ମାନେ ପାଖକୁ ସେମାନେ ଯାଉଛନ୍ତି, ସେମାନେ ତାଙ୍କୁ ଯାହା ଆଡ଼ଭାଇସ୍ କରୁଛନ୍ତି ସେମାନେ ଫଲୋ କରୁନାହାନ୍ତି, ତାଙ୍କୁ ବନ୍ଧୁବାନ୍ଧବ ଯେଉଁ ଆଡ଼ଭାଇସ୍ କରୁଛନ୍ତି ତାକୁ ବେଶୀ ଫଲୋ କରୁଛନ୍ତି। ତ ସେମାନେ କ'ଣ କରୁଛନ୍ତି, ସେମାନେ କହୁଛନ୍ତି ଯେ ଯେତେବେଳେ ବ୍ରେଷ୍ଟରେ କ୍ୟାନ୍ସରଟା ହେଇଛି, ଯେତେ ଜଲ୍ଦି କ୍ୟାନ୍ସରଟାକୁ କାଟିକି ଦେହରୁ ବାହାର କରିଦେବାଟା ସେତେ ଭଲ, ଯେଉଁଟାକି ଗୋଟେ ଭୁଲ ଜିନିଷ। ବ୍ରେଷ୍ଟ କ୍ୟାନ୍ସରର ଟ୍ରିଟମେଣ୍ଟ ଏବେ ଇଣ୍ଟରନ୍ୟାସନାଲ ଷ୍ଟାଣ୍ଡାର୍ଡ଼ ଅନୁସାରେ ଯଦି ଆମେ କହିବା, ତା'ର ଟ୍ରିଟମେଣ୍ଟଟା ସର୍ଜରୀ ଫାର୍ଷ୍ଟ ଆପ୍ରୋଚ୍ ନୁହଁ। ତ ଆମେ ବ୍ରେଷ୍ଟ କ୍ୟାନ୍ସର ଯେତେବେଳେ ଗୋଟେ ପେସେଣ୍ଟର ଡାଇଗ୍ନୋସିସ୍ ହେଉଛି, ତାପରେ ଆମେ ତାକୁ ଟାଇପିଂ ପାଇଁ ପଠାଉ। ଟାଇପିଂ ମାନେ ଆମେ IHC ଇମ୍ୟୁନୋ ହିଷ୍ଟୋକେମିଷ୍ଟ୍ରିରେ ପଠାଉ। ଇମ୍ୟୁନୋ ହିଷ୍ଟୋକେମିଷ୍ଟ୍ରିରେ ଆମକୁ କହିବ ସେଇଟା କେଉଁ ଟାଇପ୍ର କ୍ୟାନ୍ସର। ତ ଜେନେରାଲି ମାନେ ମୁଁ ସିମ୍ପ୍ଲିଫାଇ କରିବାକୁ କହୁଛି ଯେ ଚାରି ପ୍ରକାର ଆମର ମଲିକୁଲାର ଟାଇପ୍ସ ଅଛି, ଲୁମିନାଲ ଏ, ଲୁମିନାଲ ବି, ହର୍ଟୁ ଏନରିଚ୍ଡ ଆଣ୍ଡ ବାସାଲ ଟାଇପ୍। ତ ପ୍ରଥମ ଦୁଇଟା ଟାଇପ୍ ଯେଉଁ କହିଲି, ସେଇ ଦୁଇଟା ଟାଇପ୍ରେ ପ୍ରଥମେ ସର୍ଜରୀ କରିକି ତାପରେ କେମୋଥେରାପି କିମ୍ବା ରେଡ଼ିଓଥେରାପି ଯଦି ଇଣ୍ଡିକେସନ୍ ଅଛି ନେବାକୁ ପଡ଼ିଲେ ସେଇଟା ଠିକ୍। କିନ୍ତୁ ଯେଉଁ ସେକେଣ୍ଡ ଦୁଇଟା ଟାଇପ୍, ଯେଉଁଟାକି ହର୍ଟୁ ଏନରିଚ୍ଡ ଆଉ ବାସାଲ ଟାଇପ୍, ଯେଉଁଟାକି ଟ୍ରିପଲ୍ ନେଗେଟିଭ କିମ୍ବା ହର୍ଟୁ ପଜିଟିଭ ଟାଇପ୍ ଯେଉଁଟା ଅଛି, ସେଇ ଯେଉଁ ଦୁଇଟା ଟାଇପ୍ରେ ପ୍ରଥମେ କେମୋଥେରାପି ଦେଇକି ତାପରେ ସର୍ଜରୀ କରିବାଟା ବେଟର। ତେଣୁ ଆଉ ଯେତେବେଳେ ଆଡ଼ଭାନ୍ସ ଷ୍ଟେଜ୍ରେ ଆସୁଛି ପେସେଣ୍ଟଟା, ଧରାଯାଉ ସ୍କିନ୍ ଇନଭଲ୍ଭମେଣ୍ଟ ହେଇଯାଇଛି, କିମ୍ବା ଲମ୍ପଟା ଯଦି 5 ସେଣ୍ଟିମିଟରରୁ ବଡ଼ ସାଇଜ୍ ରହିଛି, କିମ୍ବା ଏଇଟା ଆମର ବ୍ରେଷ୍ଟ କ୍ୟାନ୍ସରଟା ସବୁବେଳେ କ'ଣ ନା କାଖ ତଳକୁ ସ୍ପ୍ରେଡ଼୍ ହେଇଥାଏ, କାଖ ତଳକୁ ଯେତେବେଳେ ସ୍ପ୍ରେଡ଼୍ ହେଇଯାଉଛି ସେହିସବୁ କେସ୍ରେ ଏଇଟା ଲୋକାଲି ଆଡ଼ଭାନ୍ସ ଟ୍ୟୁମର୍ରେ ଧରାଯାଉଛି। ସେହି ଜାଗାରେ ସବୁବେଳେ କେମୋଥେରାପି ଦେଇକି ତାପରେ ସର୍ଜରୀ କଲେ ତା'ର ଯେଉଁ ଲଙ୍ଗ୍ ଟର୍ମ ସକ୍ସେସ୍ ରେଟ୍ଟା ବେଟର୍। ବ୍ରେଷ୍ଟ କ୍ୟାନ୍ସରରେ ଲଙ୍ଗ୍ ଟର୍ମ ସକ୍ସେସ୍ ରେଟ୍ ମୋର ଦେନ୍ 95% ଇନ୍ Stage 1 ଆଣ୍ଡ Stage 2, Stage 3ରେ ବି ଏଇଟା 85% ପାଖାପାଖି ତା'ର ସକ୍ସେସ୍ ରେଟ୍। କିନ୍ତୁ ଯେତେବେଳେ ଆପଣ ଏଇଟା ପ୍ରପର୍ ଟ୍ରିଟମେଣ୍ଟ କଲେ, ଯଦି ଆପଣ ପ୍ରଥମେ ଯେଉଁ କ୍ୟାନ୍ସରରେ ପ୍ରଥମେ କେମୋ ଦରକାର ତାକୁ ପ୍ରଥମେ କେମୋ ଦେଇକି ତାପରେ ସର୍ଜରୀ ହୁଏ, ଆଉ ଯେଉଁ କ୍ୟାନ୍ସରରେ ପ୍ରଥମେ ସର୍ଜରୀ ଦରକାର ତାକୁ ପ୍ରଥମେ ସର୍ଜରୀ କରିକି ତାପରେ କେମୋ ଦିଆଯାଏ, ସବୁ ବ୍ରେଷ୍ଟ କ୍ୟାନ୍ସରର ଟ୍ରିଟମେଣ୍ଟ ଏକା ନୁହେଁ। ଆପଣ କହିବେ ଆମ ଘର ପାଖରେ ଜଣେ ଲୋକର ପ୍ରଥମେ ସର୍ଜରୀ ହେଇଥିଲା ବୋଲି ମୋର ଆଗେ ସର୍ଜରୀ କାହିଁ ହେଲାନି, କାହିଁକିନା ତା'ର ରୋଗ ଆପଣଙ୍କ ରୋଗ କମ୍ପ୍ଲିଟଲି ଭିନ୍ନ। ଯେଉଁଟାକି ଆମର କ୍ୟାନ୍ସର ଡେର ଥିମ୍ ଥିଲା ୟୁନାଇଟେଡ୍ ବାଇ ୟୁନିକ୍, ମାନେ ଏଭ୍ରି ପେସେଣ୍ଟ ଇଜ୍ ୟୁନିକ୍, ଟ୍ରିଟମେଣ୍ଟ ସମସ୍ତଙ୍କର ୟୁନିକ୍, ମାନେ ପେସେଣ୍ଟର ପରଫର୍ମାନ୍ସ ୱାଇଜ୍, ତା'ର ବଡି ହେବିଟସ୍ ୱାଇଜ୍, ତା'ର ଡିଜିଜ୍ ବାୟୋଲୋଜି ୱାଇଜ୍ ଟ୍ରିଟମେଣ୍ଟ ଅଲଗା ଅଲଗା ହେବ। ତ ଏଇ ଯେଉଁ ବ୍ରେଷ୍ଟ କ୍ୟାନ୍ସରର ବହୁତ ଲୋକ ମାନେ ଭୁଲ ଟ୍ରିଟମେଣ୍ଟ ରିସିଭ୍ କରିକି କିମ୍ବା ଆଗ ଜବରଦସ୍ତି ସର୍ଜରୀ କରେଇ ଦେଇକି ଆସୁଛନ୍ତି ଆମ ପାଖକୁ, ଯେଉଁଟାକି ଆମର ଡିଫିକଲ୍ଟ ହେଇଯାଉଛି ଆମେ ତାଙ୍କର ନେକ୍ସଟ ଫଲୋଅପ୍ ଟ୍ରିଟମେଣ୍ଟ କରିବା। ଯେଉଁଟାକି ଆମେ ସର୍ଜରୀ କରିବା ଦ୍ୱାରା ପେସେଣ୍ଟର ଭଲ ନ କରିକି ତା'ର ଖରାପ ବେଶୀ କରୁଛୁ।

0: ଏଠି ଆମେ ଆପଣଙ୍କୁ କହିବାକୁ ଚାହୁଁଛୁ, ଯେହେତୁ କାର୍ଯ୍ୟକ୍ରମର ଅବଧି ସରିବାକୁ ଆସିଲାଣି, ଏହାର ଅବଶିଷ୍ଟାଂଶ ଆଗାମୀ ଅଧ୍ୟାୟରେ ଆମେ ପ୍ରଚାର କରିବୁ। ରହୁଛୁ, ନମସ୍କାର। ହ୍ୟାଲୋ, ସ୍ୱାସ୍ଥ୍ୟ ପାଇଁ କଥାଟି କାର୍ଯ୍ୟକ୍ରମର ପ୍ରାୟୋଜକ ଥିଲେ ସମ୍ ହସ୍ପିଟାଲ ଶୀତଳାପଲ୍ଲୀ ବ୍ରହ୍ମପୁର। ସୁଲଭ, ସୁବିଧାଜନକ ଓ ଅତ୍ୟାଧୁନିକ ସ୍ୱାସ୍ଥ୍ୟ ସେବାର ଅନନ୍ୟ ଠିକଣା।
1: ମସ୍ତିଷ୍କ, ସ୍ନାୟୁ ଓ ହାଡ଼ ଯୋଡ଼ ଭଳି ସୁସ୍ଥ ଜୀବନକୁ ପ୍ରଭାବିତ କରୁଥିବା ରୋଗର ସଫଳ ଚିକିତ୍ସା ସମ୍ ହସ୍ପିଟାଲ ବ୍ରହ୍ମପୁରରେ ସହଜ ଉପଲବ୍ଧ ହୋଇଥାଏ।
2: ନ୍ୟୁରୋଲୋଜି, ନ୍ୟୁରୋ ସର୍ଜରୀ ଏବଂ ଅର୍ଥୋପେଡିକ୍ସ ବିଭାଗର ଅଭିଜ୍ଞ ଡାକ୍ତରଙ୍କ ଦ୍ୱାରା ବ୍ରେନ୍, ବ୍ରେନ୍ ଷ୍ଟ୍ରୋକ୍, ବ୍ରେନ୍ ଟ୍ୟୁମର ଓ ନି ହିପ୍ ରିପ୍ଲେସମେଣ୍ଟ ସର୍ଜରୀ ଆଧୁନିକ ପଦ୍ଧତିରେ ଚିକିତ୍ସା ସେବା ସହ ଆମେ ଦେଉଛୁ ଆଶାର ନୂଆ କିରଣ।
1: ଆଜି ହିଁ ଆସନ୍ତୁ ସମ୍ ହସ୍ପିଟାଲ ଶୀତଳପଲ୍ଲୀ ତାରାତାରିଣୀ ରୋଡ୍ ବ୍ରହ୍ମପୁର। ସୁଲଭ, ସୁବିଧାଜନକ ଓ ଉନ୍ନତ ସ୍ୱାସ୍ଥ୍ୟ ସେବାର ଅନନ୍ୟ ଠିକଣା।

ଶ୍ରୋତା ବନ୍ଧୁ ଶୁଣୁଥିଲେ ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ସ୍ୱାସ୍ଥ୍ୟ ପାଇଁ କଥାଟିଏ। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଥିଲେ ସିଦ୍ଧାର୍ଥ ଶଙ୍କର ମହାରଣା ଏବଂ ଉପସ୍ଥାପନାରେ ଥିଲେ ପୁଷ୍ପିତା ପଟ୍ଟନାୟକ। ଆକାଶବାଣୀ ବ୍ରହ୍ମପୁର ଶୁଣିବା ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ହିନ୍ଦୀ ଓ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ଗୀତାଞ୍ଜଳି। ପ୍ରଥମେ ଶୁଣିବା କେତୋଟି ଓଡ଼ିଆ ଚଳଚ୍ଚିତ୍ରର ଗୀତ। ପ୍ରଥମେ ନେଇଛୁ ଅନୁରାଧାଙ୍କ କଣ୍ଠରେ କାବେରୀ ଚଳଚ୍ଚିତ୍ରରୁ।

ଓଡ଼ିଆ ଚଳଚ୍ଚିତ୍ରର ଗୀତର କ୍ରମରେ ଶେଷରେ ଶୁଣନ୍ତୁ ମନା ଦେଙ୍କ କଣ୍ଠରେ ଚଳଚ୍ଚିତ୍ର ଘର ସଂସାର।